କର୍ମ ହିଁ ଜୀବନର ପରିମାପକ। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସକାଳ 6:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣିବାର ସମୟ। ଆସନ୍ତୁ ଶୁଣିବା ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ପରିବେଶ।
1: ଏହା ସର୍ବଜନ ବିଦିତ ଯେ ଉଦ୍ଭିଦ ଓ ପ୍ରାଣୀ ଜଗତ ଉଭୟ ପରସ୍ପର ପରିପୂରକ। ଜଣଙ୍କର ଅନୁପସ୍ଥିତି ଅନ୍ୟଟିର ଅବସ୍ଥା କଳନା କରିବା ଅସମ୍ଭବ। ସ୍ରଷ୍ଟାଙ୍କ ସୃଷ୍ଟିରେ ସର୍ବଶ୍ରେଷ୍ଠ ଜୀବ ମାନବର ଜୀବଦଶାରି ଜଙ୍ଗଲର ମୂଲ୍ୟ କେତେ ଆମେ କାହାକୁ କିଛି ଅଛବା ନାହିଁ। ଆମ ମାନବର ପ୍ରତିଟି କଣିକାରେ ବୃକ୍ଷର ସତା ଯେ ନିହିତ ଅଛି, ଆଧୁନିକ ମାନବ ତାକୁ ପରୀକ୍ଷା ନିରୀକ୍ଷା କରି ହୃଦୟ କରିପାରିଛି। ଆଦିମ ମାନବର ଜୀବନଯାତ୍ରା ଶୈଳୀରୁ ଆରମ୍ଭ କରି ଅଧୁନା ଯନ୍ତ୍ର ମାନବର ତାଣ୍ଡବମୟ କାର୍ଯ୍ୟାବଳୀ ସବୁକିଛି ଉଦ୍ଭିଦ ପ୍ରସ୍ତୁତ ଜୀବନର ମହୌଷଧି ଅମ୍ଳଜାନ। ଏହା ବ୍ୟତିରେକ ଜୀବନ ଧାରଣ ପାଇଁ ପ୍ରାଣୀ ଜଗତ ଆବଶ୍ୟକ କରୁଥିବା ବାସଗୃହଠାରୁ ଆରମ୍ଭ କରି ଖାଦ୍ୟ ବସ୍ତ୍ର ତଥା ଔଷଧୀୟ ଦ୍ରବ୍ୟ ସବୁକିଛି ଆମେ ଜଙ୍ଗଲରୁ ହିଁ ପାଇଥାଉ। କହିବା ବାହୁଲ୍ୟ, ଜଙ୍ଗଲ ଯଦି ନଥାନ୍ତା ତେବେ ଜୀବଜଗତର ସତ୍ତା ବୋଧୁଏ ଏ ଧରାଧାମରେ ସମ୍ଭବ ହୋଇପାରିନଥାନ୍ତା। ବର୍ତ୍ତମାନ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ପରିବେଶ ଉପରେ ପ୍ରଚଣ୍ଡ ପ୍ରଭାବ ପକାଇବାରେ ଲାଗିଛି। ପରିବେଶର ଭାରସାମ୍ୟରେ ସ୍ଥିରତା ଆଣିବାରେ ଜଙ୍ଗଲ ପାଇଁ ଆମେ ମନ୍ତ୍ରରେ ଉଦ୍ଭୁତ ହେବାକୁ ପଡ଼ିବ। ପ୍ରାଣୀ ଜଗତ ଅହରହ ଛାଡ଼ୁଥିବା ଅଙ୍ଗାରକଳ୍ମ ବାଷ୍ପକୁ ବୃକ୍ଷରାଜି ବିମଣ୍ଡିତ ଜଙ୍ଗଲ ନୀଳକଣ୍ଠଙ୍କ ହଳାହଳ ବିଷପାନ ପରି ପ୍ରସନ୍ନ ମୁଦ୍ରାରେ ଶୋଷି ନେଉଛି। ତା ବଳବୀର୍ଯ୍ୟର ପରାକାଷ୍ଠା ଏଥିରୁ କଳନୀୟ। ବିଷପାନ କରି ଅମୃତରୂପୀ ଅମ୍ଳଜାନ ପ୍ରଦାନ କରୁଥିବା ଜଙ୍ଗଲ ମୃତ୍ୟୁ ଆକ୍ଷୟକୁ ଅବରୋଧ କରି ପ୍ରାଣୀ ଜଗତର ସ୍ଥିତିକୁ ମଜବୁତ କରିବାରେ ସହାୟକ ହୋଇଥାଏ।

0: ମାନବ ହେଉଛି ଏହାର ପ୍ରକୃତ ରକ୍ଷକ। ଚିକିତ୍ସା ବିଜ୍ଞାନ ସମ୍ପ୍ରତି ଜଙ୍ଗଲ ଉପରେ ଗୁରୁତ୍ୱ ଆରୋପ କରୁଛି। ମାନବ ହେଉଛି ଏହାର ମୂଳଧାର। ତେଣୁ ନେଡ଼ିଗୁଡ଼ କରୁଣୀକୁ ବୋହିଯିବା ପୂର୍ବରୁ ଯଦି ବନ୍ଧ ବାନ୍ଧିବାକୁ ହେବ, ବିନା ମୂଲ୍ୟରେ ଜୀବନ ବିତାରୁଥିବା ଜଙ୍ଗଲ ବନ୍ୟଜନ୍ତୁଙ୍କର ଆଶ୍ରୟସ୍ଥଳ, ଏମାନଙ୍କର ସୁରକ୍ଷା ହେଉଛି ମାନବ ସମାଜର। ଏଥିପ୍ରତି ଦୃଷ୍ଟି ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ବନ୍ୟା ମରୁଡ଼ି କବଳରୁ ରକ୍ଷା ପାଇଁ ଆମକୁ ଜଙ୍ଗଲ ସୁରକ୍ଷା ବାହାନାରେ ମୌସୁମୀକୁ ସ୍ୱାଗତ କରିବାକୁ ହେବ। ଜଙ୍ଗଲର ଅବକ୍ଷୟ ଯଦି ନ ରୋକିବା, ତାହେଲେ ଆମ ଅବହେଳାରୁ ବିଶ୍ୱ ଦିନେ ମରୁଭୂମିରେ ପରିଣତ ହେବ। ଏସବୁକୁ ବିଚାରକୁ ନେଇ ଆମେ ଜାଣିପାରିବା ଜଙ୍ଗଲ ଆମ ପାଇଁ କେତେ ମୂଲ୍ୟବାନ। ଏହାର ବିନାଶରେ ଆମ ସମସ୍ତଙ୍କର ବିନାଶ ମାନିବାକୁ ହେବ। ଆମକୁ ସଚେତନ ହେବାକୁ ପଡ଼ିବ। ତତ୍ ସଙ୍ଗେସଙ୍ଗେ ଅନ୍ୟକୁ ଜଙ୍ଗଲର ସୁରକ୍ଷା ପାଇଁ ସଚେତନ କରିବାକୁ ପଡ଼ିବ। ଲୋକଙ୍କ ମନରେ ଜଙ୍ଗଲ ପ୍ରତି ମମତା ଓ ଭକ୍ତିଭାବ ଜାଗ୍ରତ ପୂର୍ବକ ସୁରକ୍ଷା ପ୍ରଦାନ ପାଇଁ ବୃକ୍ଷକୁ ଆମର ପୂର୍ବପୁରୁଷମାନେ ଦେବତା ରୂପେ ପୂଜା କରୁଥିଲେ। ତାର ପ୍ରକୃଷ୍ଟ ଉଦାହରଣ ସ୍ୱୟଂ ଦାରୁଦେବତା ଜଗନ୍ନାଥ। ବାସ୍ତବିକ ଏହା ଏକ ମହତ୍ ପରିକଳ୍ପନା ଓ ବୃକ୍ଷ ସୁରକ୍ଷାର ଉଦାହରଣ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଣୁ ପ୍ରକୃତରେ କଥିତ ଅଛି, ଜଙ୍ଗଲ ନୁହେଁ ଆମରି ପାଇଁ, ଆମେ କିନ୍ତୁ ଅଟୁ ତାରି ପାଇଁ।
1: ଶୁଣିଲେ କାର୍ଯ୍ୟକ୍ରମ ଆମ ପରିବେଶ। ଆଜି ଏଥିରେ ବିଷୟବସ୍ତୁ ଥିଲା ଜଙ୍ଗଲ ପାଇଁ ଆମେ। ଉପସ୍ଥାପନା ଉଦୟନାଥ ଶତପଥୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 476। ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି, ପଦ୍ମାବତୀ ଦ୍ୱିବେଦୀ ଏବଂ ସାଗରିକା ମହାନ୍ତି।

ପିଙ୍ଗଳା ଥିଲା ଅବଧୂତଙ୍କର ଅପରତମ ଗୁରୁ। ସେ ବିଷ୍ଠାମୂତ୍ର ପରିପୂର୍ଣ୍ଣ ପୁରୁଷ ଦେହକୁ ସୁନ୍ଦର ମନେ କରି ଆତ୍ମଧିକ୍କାର କରିଛି ଓ ସବୁ ଆଶା ତେଜି ପରମାତ୍ମାଙ୍କ ଆଶ୍ରୟ ଘିନିଛି। ସବୁ ଆଶା ତେଜି ଦୃଢ଼ ଭାବରେ ଶ୍ରୀହରି ଭଜିବା ନିଶ୍ରେୟସ। ଏହାପରେ ଅବଧୂତ ଯଥାକ୍ରମେ କୁରର, ବାଳକ, ବିପ୍ରକନ୍ୟା, ସରନିର୍ମାତା, ସର୍ପ ଏବଂ ଉର୍ଣ୍ଣିନାଭଠାରୁ କି ଶିକ୍ଷା ପାଇଛନ୍ତି ତାହା ବିବୃତ କରିଛନ୍ତି।

ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସକାଳ 6:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: तिरच्य पापुआ न्यूगिनी देशस्य प्रधानमंत्री जेम्स मायापे त्रिनिदाद टोबैगो देशस्य प्रधानमंत्री कमला प्रसाद विसेसर्च प्रधानमंत्री नरेंद्र मोदी वर्याय शुभकामनाः अयच्छताम। राष्ट्रीय जनतांत्रिक संयुत्याः उपवेशनमेकम् अद्य नवदिल्ल्याम् आयोजयिष्यते, यत्र अस्याः संयुत्याः प्रशासनस्य द्वादश वर्षपूर्त्यवसरे तथा प्रधानमन्त्रिणः नरेन्द्र मोदिनः दीर्घसमयपर्यन्तं निर्वाचित प्रधानमन्त्री भवितुम् उपलक्ष्ये उत्सवः भविष्यति। प्रधानमन्त्रिणं मोदिनं भाजपा दलस्य शीर्षनेतृत्वं च समेत्य संयुत्याः सर्वे घटकाः उपवेशने भागं ग्रहीष्यन्ति इति आशास्यते। एतस्मिन् उपवेशने अनया संयुत्या शासितानां सर्वेषां द्वाविंशति राज्यानां केन्द्रशासित प्रदेशानां च मुख्यमन्त्रिणम् उपमुख्यमन्त्रिणं च समेत्य सर्वेषां घटकानां नेतारः अपि सम्मिलिताः भविष्यन्ति। प्रधानमन्त्री नरेन्द्र मोदी ह्यः कुवैत देशस्य प्रमुखेण शेख मिशाल अल अहमद अल जबर अल सबाह इत्यनेन सार्धं दूरभाषेण संवादम् अकरोत्। उभौ नेतारौ पश्चिमैशियायां परिवर्तित सुरक्षा परिस्थितिम् आलक्ष्य परस्परं विचार विनिमयं कृतवन्तौ। प्रधानमन्त्रिणा क्षेत्रे विवर्धित आततिपूर्ण विषये गंभीरा चिंता प्रकटिता तथा कुवैतस्य सार्वभौमिक प्रादेशिक अखण्डतां विरुध्य विहिताक्रमणान् प्रति भारतस्य प्रतिज्ञा पुनः प्रतिपादिता। असौ शान्तेः स्थैर्यस्य च पुनः स्थापनार्थं चिन्तां न्यूनीकर्तुं संवादं पारस्परिक सहभागितां च दृढयितुं पुनरपि आह्वानम् अकरोत्। विदेशमन्त्री डॉ एस जयशंकरः अद्यारभ्य बुल्गेरिया फिनलैंड देशयो द्विदिवसीय आधिकारिक यात्रायां भविष्यति। विदेशमन्त्रालयेनोक्तं यत् डॉ जयशंकरः बुल्गेरिया देशस्य स्वीय यात्रावधौ तत्रत्य नेतृत्वेन सह मेलनं करिष्यति तथा स्व समकक्षेण सह चर्चां विधास्यति इति वार्ताः।
1: ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:10 ଆମର ସ୍ୱାସ୍ଥ୍ୟ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ସକାଳ 7:25 ଏବଂ ସନ୍ଧ୍ୟା 6:10 ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଚାଷର ହାଲ ଶୁଣିବେ ଆଜି ସକାଳ 7:25 7:40 ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସର 309ତମ ଭାଗ ଶୁଣିପାରିବେ। ପାରମ୍ପରିକ ଗୀତକ୍ରମରେ ଚମ୍ପୁ ରହିଛି 7:50। ଆଜି ସକାଳ 8:30 ଏବଂ ରାତି 8:30 ହିନ୍ଦୀ କଥାଚିତ୍ରର ଗୀତ। ଆଜି ସକାଳ 8:45 ଓଡ଼ିଆ କଥାଚିତ୍ରର ଗୀତ। ଆଜି ସକାଳ 9:00 ଦିନ 10:00 ପର୍ଯ୍ୟନ୍ତ, ଦିନ 10:05 11:00, ମଧ୍ୟାହ୍ନ 12:30 ଦିନ ଗୋଟାଏ 50 ଅପରାହ୍ନ 2:45 ଅପରାହ୍ନ 4:00 ଏବଂ ରାତି 9:15 ରାତି 10:00 ଯାଏ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଆଜି ଦିନ 11:00 ଶୁଣିବେ ବାତାୟନ, ମଧ୍ୟାହ୍ନ 12:00 ଗୃହଲକ୍ଷ୍ମୀ। ଆଜି ଏଥିରେ ରହିଛି ଖରାଦିନିଆ ଖାଦ୍ୟପେୟ। ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଯୁବବାଣୀ ଶୁଣିବେ 5:30। ଆଜି ଏଥିରେ ରହିଛି ଦକ୍ଷତା ଭିତ୍ତିକ ଶିକ୍ଷା। ସନ୍ଧ୍ୟା 6:30 ରାଜ୍ୟସ୍ତରୀୟ ପ୍ରସାରଣରେ ଉଜ୍ଜଳ ଆମ ଦେଶ। ଆଜିର ପ୍ରସଙ୍ଗ ଶୁଣିବାର ସମୟ ସନ୍ଧ୍ୟା 6:55 ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଶୁଣିପାରିବେ। ଏହିସବୁ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କେତଖୋଲା, ଆଜି ଏଥିରେ ରହିଛି ପରିବେଶ ସନ୍ତୁଳନରେ ପ୍ରାଣୀମାନଙ୍କ ଭୂମିକା। ଏ ସମ୍ପର୍କରେ ଅବସରପ୍ରାପ୍ତ CDVO ବଲାଙ୍ଗୀର ସନ୍ତୋଷ ପଣ୍ଡାଙ୍କ ସହିତ ସାକ୍ଷାତକାର। ହିନ୍ଦୀ ସୁଗମ ସଙ୍ଗୀତ ରାତି 8:00। ରାତି 8:15 ତୁଳସୀ ରାମାୟଣ ଭାଗ 60। ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ରାତି 8:25। ରାତି 10:00 ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବେ ପଣ୍ଡିତ ଉଲ୍ଲାସ ବାପତଙ୍କ ସନ୍ତୁର ବାଦନ। ଏ ଥିଲା ଆମର ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବଲାଙ୍ଗୀର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀ ସେବାକୁ ସୁଦୃଢ଼ କରିବା ପାଇଁ 755ଟି ନୂତନ ପଦବୀ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ନୂତନ ପଦବୀ ମଞ୍ଜୁର ହେବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତାକୁ 649 ଟଙ୍କାରୁ 650 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ଲାଗୁ ହେବ। ପୂର୍ବରୁ ଗତବର୍ଷ ଜୁଲାଇ 1ରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 623 ଟଙ୍କାରୁ 639 ଟଙ୍କାକୁ

0: ଠିକ୍ କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଓଡ଼ିଶା ରାଇସ୍ ମିଲର ସଂଘ ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ ଦୁଇଗୁଣା ବୃଦ୍ଧି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାଞ୍ଚଟି ବ୍ଲକରୁ ଅତି କମ୍ରେ 100 ଜଣ ମହାଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ ସହ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମା ମାଟିର ସୁରକ୍ଷା, ଜଳ ଜୀବିକା ସଂରକ୍ଷଣ ଓ ବିପଣନର ସୁବ୍ୟବସ୍ଥା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଭୂତଳ ଜଳ ହ୍ରାସ ପାଉଥିବାରୁ ବର୍ଷା ଜଳର ସଂରକ୍ଷଣ ଏବଂ ଏହାର ପୁନଃ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଚେକ୍ଡ୍ୟାମ୍ଗୁଡ଼ିକର ମରାମତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସୋହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟ ବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟ ବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଅନୁଷ୍ଠିତ 18 ବର୍ଷରୁ କମ୍ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପୁରୁଷ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା ଦଳର ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଦଳରେ ସାମିଲ ଓଡ଼ିଆ ଖେଳାଳି ଅର୍ମାନ ସୋରେନ୍ଙ୍କୁ 2,50,000 ଟଙ୍କା ଏବଂ ମହିଳା ଦଳରେ ସାମିଲ ଥିବା 4 ଜଣ ଖେଳାଳିଙ୍କୁ 83,500 ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ, ବ୍ୟକ୍ତିର ପରିବାର ଦୁଃଖରେ ଆଶଙ୍କାରେ ପଡ଼ିଯାନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ। ଛାଡ଼ପତ୍ର ତଥା ପଞ୍ଚାୟତ, ପରିବାର, ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା, ବାରଣ୍ଡା ଓ ମନ୍ଦିରରେ ବା ମସଜିଦ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା, ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ, ସହାନୁଭୂତି, ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା, ସଫାସୁତୁରା ହେବା, ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ, ଔଷଧ, ବିଜୁଳି ଚିକିତ୍ସା, ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ବନ୍ଧୁବାନ୍ଧବ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ

0: ସହିତ ପର୍ବପର୍ବାଣି ପାଳନରେ ସାହାଯ୍ୟ କରିବା, ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ ଭିତରେ ବା ଯୋଉଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା, ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ, ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନ ହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହଁ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନ ସହାୟତା ଚିକିତ୍ସାଳୟ, ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ, ଆର୍ଥିକ, ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସିଏ ରୋଗମୁକ୍ତ ହେବ, ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣୁଥିଲେ ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ବୈଠକ। ବୁଲଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 May 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 May 13 ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 May 27 ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ

ମାଧବିକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାର ଉର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଷୟିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏରେ ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 2 ଦିନିଆ ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୁଲ୍ଗେରିଆ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଫିନ୍ଲାଣ୍ଡରେ ଆୟୋଜିତ 4ର୍ଦ୍ଦଶ କୁଲତରନ୍ତା ଆଲୋଚନାରେ ଡକ୍ଟର ଜୟଶଙ୍କର ଅଂଶଗ୍ରହଣ କରିବେ। ପରିବର୍ତ୍ତିତ ବିଶ୍ୱ ଆଞ୍ଚଳିକ ଏବଂ ସ୍ଥାନୀୟ ଦୃଷ୍ଟିକୋଣ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫିନ୍ଲାଣ୍ଡ ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଓମାନ ଉପକୂଳରେ ଆମେରିକା ଏକ ଆପାଚି ହେଲିକପ୍ଟରକୁ ଇରାନ ଡ୍ରୋନ୍ ମାଧ୍ୟମରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ହେଲିକପ୍ଟରରୁ 2 ଜଣ ଯାକ ପାଇଲଟ୍କୁ ଉଦ୍ଧାର କରାଯାଇଛି ବୋଲି ଆମେରିକା ସେନା ସୂଚନା ଦେଇଛି। ଆମେରିକାର ପ୍ରତିଆକ୍ରମଣ ପରିପ୍ରେକ୍ଷୀରେ ଇରାନର ସିରିକ୍, ମିନାଭ ବନ୍ଦର ଅଞ୍ଚଳ ଆବାସ ଏବଂ ହର୍ମୁଜ ପ୍ରଣାଳୀ ସୀମାବର୍ତ୍ତୀ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ହୋଇଛି। ଆମେରିକାର ହେଲିକପ୍ଟର ଉପରେ ଇରାନ ଆକ୍ରମଣର ଜବାବ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି କହିଛନ୍ତି, ଆମେରିକା ଆକ୍ରମଣର କଠୋର ଜବାବ ଦିଆଯିବ। ହର୍ମୁଜ ପ୍ରଣାଳୀ ଛାଡ଼ିବାକୁ ବିଦେଶୀ ସେନାଙ୍କୁ ଶ୍ରୀ ଅରଘାଚି ସତର୍କ କରାଇଛନ୍ତି। ବିଶ୍ୱର 3ଟି ପ୍ରତିଷ୍ଠିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଉଛି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଏହି ଅନୁଦାନ ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଅନୁଷ୍ଠାନ ଜାତୀୟ ଶିକ୍ଷାନୀତି 2020 ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ସହାୟକ ହେବ। ଦେଶରେ ଗୁଣାତ୍ମକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବିଶ୍ୱ ସହଭାଗିତା ଏବଂ ନବସୃଜନ ଗବେଷଣା କ୍ଷେତ୍ରକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ବିଶ୍ୱସ୍ତରରେ ପ୍ରତିଯୋଗିତା, ସମାବେଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରବର୍ଷର

0: କାର୍ଯ୍ୟକ୍ରମର ଏହି ଗୀତଟିକୁ ଗାଇଥିଲେ ଶିଳ୍ପୀ ମହମ୍ମଦ ଅଜିତ, ଆକାଶବାଣୀ ବଲାଙ୍ଗୀର। ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଏଥର ଆସନ୍ତୁ ଶୁଣିବା ଚାଷର ହାଲ।
1: ଆଜିକାଲ ଜଲ ବିଭାଜିକା ଉପରେ ଗୁରୁତ୍ୱ ଆରୋପ କରାଯାଉଛେ। ଜଲ ବିଭାଜିକା ଅନୁସାରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ହାତକେ ନିଆଯାଉଛି। ଗୋଟେ ସାଧାରଣ ବାଟ ଦେଇକରି ଯେନ୍ ଭୂଖଣ୍ଡନୁ ପାନ୍ ବହରା ଯାଏସି ସେ ଭୂଖଣ୍ଡକେ ଜଲ ବିଭାଜିକା କୁହାଯାଏସି। ମାଏଟ୍, ଗଛଲତା, ଜୀବଜନ୍ତୁ ଆରୁ ମନୁଷ ସାଙ୍ଗେ ପାନିର ଅତୁଟ ସମ୍ପର୍କ ରହିଛି। ସମସ୍ତଙ୍କର ଉପରେ ପାନିର ପ୍ରଭାବ ରହିଛେ। ସେଥିର୍ଲାଗି ଇମାନଙ୍କର ପରିଚାଳନା ଏକାସାଙ୍ଗେ କରବାର୍କେ ହେବା। ଜଲ ବିଭାଜିକା ଅଞ୍ଚଳର ବିକାଶ ଲାଗି ଇତାର ମାଏଟ୍, ଜଲ, ଉଦ୍ଭିଦ ସମ୍ପଦ, ଜୀବଜନ୍ତୁ ଆରୁ ମନୁଷମାନଙ୍କର ବିକାଶ କରବାର୍କେ ହେବା। ଇ ଅଞ୍ଚଳର ଉତ୍ପାଦନ ବୃଦ୍ଧି, ପଶୁ ସମ୍ପଦର ବିକାଶ, ମନୁଷ୍ୟର ସ୍ୱାସ୍ଥ୍ୟ ଆରୁ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ ଆରୋପ କରାଯିବା। ବନବାଡ଼ କରିକରି ମୃତ୍ତିକା କ୍ଷୟକେ ରୋକାଯାଇ ପାର୍ବା। ଇଥିର୍ଲାଗି ଜମିକେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯିବା। ଭିନ୍ନ ଭିନ୍ନ ଉଚ୍ଚତାର ସମତଳ ଜମିମାନ କରାଯିବା। ଇନ୍ତା ହେଲେ ପାଣିର ଗତି କମାଯିବା। ଢାଲୁ ଅଞ୍ଚଳରେ ମଝିରେ ମଝିରେ ହିଟ୍ ଦେଲେ ବି ପାନିର ସ୍ରୋତର ପ୍ରଖରକେ ଅଟକାଯାଇ ପାର୍ବା। ଗୋଟେ ଜାଗାର ଗୋଡ଼ାଣି ଶତକଡ଼ା 16-33 ଭାଗ ହେଇଥିଲେ ବେଞ୍ଚ ଟେରାସିଂ କରାଯାଇସି। ଇତାର ଦ୍ୱାରା ଭିନ୍ନ ଭିନ୍ନ ପତନର ଜମିମାନ ପ୍ରସ୍ତୁତ କରାଯାଇସି। ଘାଏ ଘାଏ ଢାଲୁ ଜାଗାନେ 60 cm ଉଷାରର ନାଲ କରାଯିବା। ଇତାର ଗଭୀର 45-50 cm ହେବାର ଦରକାର। ଅଣକୃଷି କାମରେ ବ୍ୟବହୃତ ହେଉଥିବାର ଜମିଥି ଇନ୍ତା କରାଯିବା। ଇତାର ଦ୍ୱାରା ନାଲ ଭିତରେ ପାଣିଟା ସୁରକ୍ଷିତ ହେଇକି ରହିବା। ଗୋଡ଼ାଣି ଉପରେ ନିର୍ଭର କରିକରି 10-30 meters ଦୂରତାଥି ଇନ୍ତା ନାଲ କରାଯିବା। ଗୋଡ଼ାଣିଆ ଜାଗାନେ ବେଣା ଘାସ, ଅମରି, ବାରଣାସୀ ଆଦି ଇନ୍ତା ଲଗାଲେ ମୃତ୍ତିକା କ୍ଷୟକେ ରୋକାଯାଇ ପାର୍ବା। ପାଣ୍ଡାଲ ଭିତରେ ଦୁବ, ରେଗେଡ଼ା ତଥା ଅନ୍ୟାନ୍ୟ ଘାସ ଲଗାଲେ ମୃତ୍ତିକା କ୍ଷୟ ବି ରୋକାଯାଇ ପାର୍ବା। ଛୋଟ ଛୋଟ ନାଲଥି ଘାସ ଗଛ ବା ଅମରି ଲଗାଲେ ବୋହିଯାଉଥିବାର ମାଏଟ୍ ଅଟକେଇ ହେବା। ପଥରର ଛୋଟ ବନ୍ଦ କଲେ ବି ପାନିର ଗତିକେ ରୋକାଯାଇ ପାର୍ବା। ଭିନ୍ନ ଭିନ୍ନ ଜଙ୍ଗଲୀ ଗଛ ଲଗେଇକରି ପାହାଡ଼ିଆ ଅଞ୍ଚଳରେ ମୃତ୍ତିକା କ୍ଷୟକେ

0: ରୁକାଯାଇ ପାର୍ବା। ଜଙ୍ଗଲ କ୍ଷୟକେ ରୁକାଯାଇ ପାରିଲେ ମୃତ୍ତିକା କ୍ଷୟ ବି କମିଯିବା। ଜଙ୍ଗଲ ଭିତରେ ଭିନେ ଭିନେ ଘାସ ମଞ୍ଜି ବୁଣିଦେଲେ ଇତାର ଉପର ମାଟିକେ ସୁରକ୍ଷିତ ରଖିହେବା। ତାର୍ ସାଙ୍ଗେ ପଶୁମାନେ ଚରବାର୍ ଲାଗି ଅଧିକ ସୁଯୋଗ ସୃଷ୍ଟି ହେବା। ଭିନେ ଭିନେ ଲକ୍ଷ୍ୟ ନେଇକରି ଜଲ ବିଭାଜିକାର ବିକାଶ କରାଯାଇଥିସି। ଜଲ ବିଭାଜିକା ଅଞ୍ଚଳରେ ଥିବା ପ୍ରାକୃତିକ ସମ୍ପଦର ସଂରକ୍ଷଣ ଆରୁ ସୁପରିଚାଳନା, କୃଷି ଉତ୍ପାଦନ ବୃଦ୍ଧି, ଭିନ୍ନ ଭିନ୍ନ ପ୍ରକାରର ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଗ୍ରାମାଞ୍ଚଳର ଲୋକମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି, ଲୋକମାନଙ୍କର ଭିନ୍ନ ଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି, ବନ୍ୟା ତଥା ମଡ଼ି ପ୍ରତିକାର ବ୍ୟବସ୍ଥା, ଜୀବନଧାରଣ ମାନର ଉନ୍ନତି ଘଟାବାର୍ ଲାଗି ଜଲ ବିଭାଜିକାର ପରିଚାଳନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଜଲ ବିଭାଜିକା ଅଞ୍ଚଳରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ହାତକେ ନିଆଯିବା ଇଟା ଲୋକମାନଙ୍କର ତାତ୍କ୍ଷଣିକ ଆରୁ ଦୀର୍ଘମିଆଦୀ ଉପକାରରେ ଆସିଥିସି। ଇତାର୍ ସାଙ୍ଗେ ପ୍ରାକୃତିକ ସମ୍ବଳର ସୁବିନିଯୋଗ ହେଇପାର୍ବା। ଇ ଅଞ୍ଚଳରେ ମୃତ୍ତିକା ଆରୁ ଜଲ ସଂରକ୍ଷଣ, ଗଜଲତାମାନଙ୍କର ସଂଖ୍ୟା ବୃଦ୍ଧି, ଗୋଖାଦ୍ୟ ଚାଷ, ଜାଳେଣୀ କାଠ ଉତ୍ପାଦନ, ପନିପରିବା ଆରୁ ଫଲ ଚାଷ, ଫସଲ ଚାଷ ଆରୁ ରୋଜଗାର ବୃଦ୍ଧି ଲାଗି ଭିନ୍ନ ଭିନ୍ନ ଉପାୟ ଉପରେ ଗୁରୁତ୍ୱ ଆରୋପ କରାଯାଇସି। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ହାତକେ ନେଲାବେଳେ କେତେଟା ଦିଗ ପ୍ରତି ବି ବିଶେଷ ଦୃଷ୍ଟି ଦେବାର୍କେ ହେବା। ସେଟା ହେଲା ପ୍ରାକୃତିକ ସମ୍ପଦର ସଂରକ୍ଷଣ, ପ୍ରାକୃତିକ ଆରୁ ସାମାଜିକ ସମ୍ବଳର ସମନ୍ୱିତ ବିକାଶ, ଜଲ ସଂରକ୍ଷଣ, ଦୀର୍ଘକାଳୀନ କୃଷି କାର୍ଯ୍ୟକ୍ରମ, ଉପର ଭାଗରୁ ତଲ ଅଂଶକେ କାର୍ଯ୍ୟକ୍ରମ, ଭୂମିହୀନମାନଙ୍କ ଲାଗି ରୋଜଗାରର ପନ୍ଥା, ସମ୍ବଳ ବଣ୍ଟନରେ ସ୍ୱଚ୍ଛତା ଅବଲମ୍ବନ, ସମସ୍ତଙ୍କର ସହଯୋଗରେ ନିଷ୍ପତ୍ତି ଗ୍ରହଣ, ଲୋକମାନଙ୍କର ଗୋଷ୍ଠୀକେ ସିଧାସଳଖ ପଇସା ଦେବାରଟା, ମହିଳା ସଶକ୍ତିକରଣ, ଦେଶୀୟ ଜ୍ଞାନ କୌଶଳର ବିକାଶ, ରିହାତି ଉପରେ ନିର୍ଭରଶୀଳତାକେ କମାବାରଟା। ଜଲ ବିଭାଜିକା ପରିଚାଳନା ଲାଗି ଭିନ୍ନ ଭିନ୍ନ ସ୍ତରଥି କମିଟିମାନ କଢ଼ାଯାଏସି। ଗ୍ରାମ୍ୟ ସ୍ତରରୁ ଆରମ୍ଭ କରିକରି ରାଜ୍ୟ ସ୍ତର ଯାଏ ଏଥିଲାଗି ଦାୟିତ୍ୱ ବଣ୍ଟାଯାଇସି। ଲୋକମାନଙ୍କର ପ୍ରତ୍ୟକ୍ଷ ଯୋଗଦାନ ଉପରେ ଗୁରୁତ୍ୱ ଆରୋପ କରାଯାଏସି। ଗ୍ରାମ୍ୟ ସ୍ତରଥି ଜଳ ବିଭାଜିକା ଉନ୍ନୟନ ଗୋଷ୍ଠୀ ଗଠନ କରାଯାଏସି। ଏଥି ଜଣେ ସମ୍ପାଦକ ଆରୁ କିଛି ସ୍ୱେଚ୍ଛାସେବୀ ରହେସନ୍। ସେମାନେ ପ୍ରତି କାମରେ ସହଯୋଗ କରସନ୍। ଇତାର ସାଙ୍ଗେ ଜଲ ବିଭାଜିକା କମିଟି, ଜଲ ବିଭାଜିକା ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟବହାରକାରୀ ଗୋଷ୍ଠୀ ଆଦି ଗଠନ କରାଯାଏସି। ପଞ୍ଚାୟତ ସମିତି ସ୍ତରରେ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ରହିଛି। ଇତାର ଉପରକେ ଅଛେ ଜିଲ୍ଲା ଜଳ ବିଭାଜିକା ଉପଦେଷ୍ଟା କମିଟି, ତାର୍ ପରେ ରହିଛେ ରାଜ୍ୟସ୍ତରୀୟ ସଂଗଠନ।
1: ଚାଷର ହାଲ ଶୁଣିଲେ ଆଜି ଏଥିରେ ଥିଲା ଜଳ ବିଭାଜିକା ସମ୍ପର୍କରେ ଉପସ୍ଥାପନା। ତେଜରାଜ ଧରୁଆ, ଆକାଶବାଣୀ ବଲାଙ୍ଗୀର, ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ଭାଗ 309। ଆଜିର କଣ୍ଠଶିଳ୍ପୀ ଭୂପିନ୍ଦର ଏବଂ ଶ୍ରୀକାନ୍ତ ପାରଗାଓଁକର।

ପ୍ରଚାର କଲୁ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ଭାଗ ଥିଲା 309 ଆକାଶବାଣୀ ବଲାଙ୍ଗୀର ପାରମ୍ପରିକ ଗୀତକ୍ରମରେ ଚମ୍ପୁ ଶୁଣନ୍ତୁ ପ୍ରଥମେ ଇତିଶ୍ରୀ ଦେବୀ ଗାଇଛନ୍ତି ପୁରାତନ ରଚନାରୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु।
1: सौजन्य जिला निर्वाचन अधिकारी तथा जिलापाल बलांगीर।
2: कार्यक्रम शेषरे प्रणति मिश्र गायछंती कवि सूर्य बलदेव रथंकर रचना रो।

ପାରମ୍ପରିକ ଗୀତକ୍ରମରେ ଚମ୍ପୁ ଶୁଣିଲେ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ସମୟ ସକାଳ 8ଟା ବାଜିବାକୁ ଯାଉଛି। ସମାଚାର ପ୍ରଭାତ ଶୁଣନ୍ତୁ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: Keeper Tilak Varma also scored 60 runs. In reply, Sri Lanka fell short of just 8 runs as they got bundled out for 269 runs with 7 balls remaining. India A will next face Afghanistan A tomorrow on the same venue. And now for a look at today's newspapers, it's over to Shagun Chopra.
1: Thank you, Saira. Newspapers have widely noticed Prime Minister Narendra Modi's 12 years in office. Modi completes 12 years, BJP hails transformation, writes in the Sun Times, while the Indian Express headlines, NDA turns 12 today, meets to mark Modi crossing Nehru stint. In an age of quick commerce taking precedence in every household, the Economic Times informs, Zepto pips Instamart in orders, but lacks Blinkit. Newspapers also carry a picture of vehicles driving through the Zojila tunnel, Asia's longest connecting the Kashmir Valley to Ladakh, following its breakthrough ceremony at Minamark in Ladakh on Tuesday. And finally, Financial Express writes about Apple's digital assistant. Siri jumps on AI bandwagon in more personal avatar. And with that, it's back to you, Saira.
0: Thanks, Shagun. And now before we end the bulletin, the headlines once again. Prime Minister Modi becomes longest serving elected Prime Minister of India. World leaders hail Prime Minister Modi's transformative governance and advocacy for Global South. NDA to meet in New Delhi today to celebrate PM Modi's achievements and completion of 12 years of government. Centre unveils 1.25 lakh crore rupees rural development push. New framework under Viksit Bharat Jiram Ji to roll out from 1st July. US military launches strikes against Iran in response to downing of Army Apache helicopter off Oman coast. And in cricket, Ruthuraj Gaikwad's century helps India A beat Sri Lanka A by 8 runs in tri-series opener in Dambulla. For details of these stories and more, log on to our website www.newsonair.gov.in and News on AIR app. And with that, we end the morning news. Have a great day.
2: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଗୁଲଜାରଙ୍କ ଗୀତରଚନା ଏବଂ ରାହୁଲ ଦେବ ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ପ୍ରଥମେ ଘର କଥାଚିତ୍ର ପାଇଁ ଗାଇଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର ଶୁଣିପାରିବେ ଏହି ବିଜ୍ଞାପନ ପରେ
3: କଣ କହୁନୁ ଛାତରେ ସୋଲାର ପ୍ୟାନେଲ ଲାଗିବ 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ ଆଉ ଇଲେକ୍ଟ୍ରି ବିଲ୍ ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ
5: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା ସୋଲାର ସ୍ଥାପନ କରିବା ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ମାସୁମ କଥାଚିତ୍ର ପାଇଁ ଗାଇଛନ୍ତି ଆରତୀ ମୁଖାର୍ଜୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମର ଶେଷରେ ଇଜାଜତ କଥାଚିତ୍ର ପାଇଁ ଗାଇଛନ୍ତି ଆଶା ଭୋସଲେ।

କାର୍ଯ୍ୟକ୍ରମର ଶେଷରେ ଜୟ ମା ମଙ୍ଗଳା କଥାଚିତ୍ର ପାଇଁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଚିତ୍ତରଞ୍ଜନ ପାଣି ଏବଂ ବାଣୀ ଜୟରାମ। ଗୀତ ରଚନା ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ବାସୁଦେବ ରଥ।

କୟାମତ କଥାଚିତ୍ର ପାଇଁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଥୀ। ଗୀତ ରଚନା ମଜରୁହ ସୁଲତାନପୁରୀ, ସଙ୍ଗୀତ ଆନନ୍ଦ ମିଲିନ୍ଦ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ତେଜବ କଥାଚିତ୍ର ପାଇଁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ସାଥୀ। ଗୀତିକାର ଜାଭେଦ ଅଖତାର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ମିଷ୍ଟର ଇଣ୍ଡିଆ ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି କିଶୋର କୁମାର ଏବଂ ଅଲିସା ଚିନୋଇ। ଗୀତିକାର ଜାଭେଦ ଅଖତାର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏଥର ଏକ ଦୁଜେ କେ ଲିଏ କଥାଚିତ୍ର ପାଇଁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏଥର ଲଭ୍ ଷ୍ଟୋରୀ କଥାଚିତ୍ର ପାଇଁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଅମିତ କୁମାର। ଗୀତରଚନା ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

ପରବର୍ତ୍ତୀ କଥାଚିତ୍ର ମୋହବ୍ବତେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଯତୀନ ଲଲିତ।

ଏଥର କଥାଚିତ୍ର ଦିଲ୍ ତୋ ପାଗଲ ହେ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଉତ୍ତମ ସିଂ।

କାର୍ଯ୍ୟକ୍ରମ ଶେଷରେ ନାମ କଥାଚିତ୍ର ପାଇଁ ଗାଇଛନ୍ତି ପଙ୍କଜ ଉଦାସ ଏବଂ ସାଥୀ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ବାତାୟନ ଆଜି ପାଇଁ ଏତିକିରେ ଶେଷ ହେଲା। ଆଜି ଏଥିରେ ଆପଣମାନେ ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଗୃହଲକ୍ଷ୍ମୀ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

0: ହଁ, ଗୀତ ଶୁଣିବା ପୂର୍ବରୁ ଆମେ ଗ୍ରୀଷ୍ମ ଋତୁ ବିଷୟରେ କଥା ହଉଥିଲେ। ଗ୍ରୀଷ୍ମ ଋତୁରେ କ'ଣ ସବୁ ହୁଏ, ଘରେ କିପରି ଗରମ ଲାଗେ, ଆମେ ଶରୀରକୁ ଥଣ୍ଡା ରଖିବା ପାଇଁ, ଶୀତଳତା ପ୍ରଦାନ କରିବା ପାଇଁ କ'ଣ ସବୁ କରିବା, ସେ ବିଷୟରେ ତ କଥା ହଉଥିଲେ।
1: ହଁ,
0: ଏଇ ବିଷୟକୁ ଆଗକୁ ନେବା
1: ନିଶ୍ଚିତ ଭାବରେ।
0: ଖରାଦିନେ ଯେତେବେଳେ ଆମେ ବାହାରକୁ ବାହାରୁଛେ, ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ, ଆଉ କିଛିଟା ସାବଧାନତା ମଧ୍ୟ ରଖିବା ଜରୁରୀ। ଯେମିତିକି ବାହାରକୁ ଯିବା ସମୟରେ ଆମେ ସାଙ୍ଗରେ ଛତା, ଗାମୁଛା, କଳା ଚଷମା, ଚପଲ ଆଉ ସାଙ୍ଗରେ ପାଣି ନେବାକୁ ଯେମିତି ଭୁଲିବା ନାହିଁ।
1: ପୁରା ଠିକ୍ କହିଛ। ଆଉ କାମ ନଥିଲେ ଆମେ ଖରାବେଳେ ବାହାରକୁ ବିଲକୁଲ ବାହାରିବା ଉଚିତ ନୁହଁ।
0: ହଁ,
1: ଯଦି କୌଣସି ଜରୁରୀ କାମ ଥାଏ ତେବେ ନିହାତି ଭାବରେ ସାବଧାନତାର ସହିତ ସୁରକ୍ଷିତ ଭାବରେ ଆମେ ବାହାରକୁ ବାହାରିବା ଦରକାର।
0: ଆଉ କାମ ସାରି ଶୀଘ୍ର କିପରି ଭାବରେ ଘରକୁ ଫେରିବା ସେଇ ଚେଷ୍ଟା କରିବା।
1: ହଁ,
0: ଖରାଦିନରେ ଜଳୀୟ ଅଂଶଯୁକ୍ତ ଖାଦ୍ୟ ଖାଇବା ନିହାତି ଜରୁରୀ। ଆମ ଜୀବନ ଧାରଣର ମୁଖ୍ୟ ଉତ୍ସ ହେଉଛି ଖାଦ୍ୟ, ନା କ'ଣ?
1: ହଁ,
0: ତେଣୁ ଏଥିପ୍ରତି ସଜାଗ ହେବା ନିହାତି ଆବଶ୍ୟକ।
1: ଆଉ ସେଇଥିପାଇଁ ତ ଖରାଦିନେ ଆମେ ବିଶେଷ କରି ପଖାଳ ଖାଇବା ଦରକାର,
0: କାରଣ ସେଥିରେ ଜଳୀୟ ଅଂଶ ରହିଥାଏ। ତା ସହିତ ଜଳୀୟ ଅଂଶ ଭରପୁର ଥିବା ଅନେକ ଗୁଡ଼ିଏ ଖାଦ୍ୟ ଆମେ ଖାଇବା ଆବଶ୍ୟକ। ଆଉ ଏହି ସମୟରେ ବା ଖରାଦିନେ ସେହି ସବୁ ପନିପରିବା ମଧ୍ୟ ମିଳିଥାଏ ଯେଉଁଥିରେ କି ଜଳୀୟ ଅଂଶ ଭରପୁର ପରିମାଣରେ ରହିଥାଏ।
1: ଆଉ ସେଇଥିପାଇଁ ଆମର ପ୍ରକୃତି ଗ୍ରୀଷ୍ମ ଋତୁରେ ମଧ୍ୟ ଆମକୁ ଗ୍ରୀଷ୍ମ ଋତୁ ଉପଯୋଗୀ ବହୁତ ଗୁଡ଼ିଏ ଫଳ ଏବଂ ପନିପରିବା ଯୋଗେଇଥାଏ।
0: ହଁ, ଏଇ ଯେମିତି କାକୁଡ଼ି, ତରଭୁଜ, ଦହି ପାଣି, ତାଳ ସଜ, ଏଇସବୁ ଖାଇବା ଦରକାର।
1: ହଁ, ଆଉ ସୁମିଷ୍ଟ ଆମ୍ବ ମଧ୍ୟ ଯୋଗେଇଥାଏ।
0: ହଁ, ଯାହାଫଳରେ ଆମ ଶରୀରର ଜଳୀୟ ଅଂଶର ପରିମାଣ ବୃଦ୍ଧି ହୋଇଥାଏ ଆଉ ଆମେ ସୁସ୍ଥ ରହିଥାଉ।
1: ଆମ ଶରୀରର ଜଳୀୟ ଅଂଶ ଝାଳ ରୂପରେ ପୁଣି ଆମ ଦେହରୁ ବାହାରିଯାଏ।
0: ହଁ,
1: ଏହାଦ୍ୱାରା ଶରୀରରେ ଶୀତଳତା ସୃଷ୍ଟି ହୋଇଥାଏ। ଆଉ ଅଧିକ ଗରମ ଲାଗିଲେ ଆମେ ପଙ୍ଖା ପବନରେ ମଧ୍ୟ ଆମ ଶରୀରକୁ ରଖି ଥଣ୍ଡା କରିପାରିବା।
0: ହଁ ହଁ,
1: ତେବେ ଭାରତୀ,
0: ହଁ ହଁ,
1: ଏଇ ଖରାଦିନିଆ ଖାଦ୍ୟପେୟ ତ ନିହାତି ଭାବରେ ଆମେ ଜାଣିବା ଦରକାର।
0: ନିହାତି, କ'ଣ ସବୁ ଖାଇଲେ ଆମେ ଖରାଦିନେ ଆମ ଶରୀରକୁ ସୁସ୍ଥ ରଖିବା ତାହା ଜାଣିବା ଆମ ସମସ୍ତଙ୍କର ମୁଖ୍ୟ କର୍ତ୍ତବ୍ୟ।
1: ତାହେଲେ ଯଦି ଆମେ ଜଣେ ଖାଦ୍ୟ ବିଶେଷଜ୍ଞଙ୍କ ସହିତ କଥା ହେବା, ନିଶ୍ଚିତ ଭାବରେ ସିଏ ଆମକୁ କିଛି ଭଲ କଥା କହିବେ।
0: ନିଶ୍ଚୟ। ତାହେଲେ ଆଜି କିଏ ଅଛନ୍ତି କି ଆମ ସହିତ କଥା ହେବା ପାଇଁ?
1: ହଁ, ଆଜି ଆମେ ଆମ ଗହଣରେ ପାଇଛୁ ସତ୍ୟବ୍ରତି ମିଶ୍ର ମ୍ୟାଡ଼ାମଙ୍କୁ, ଯିଏକି ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ବଲାଙ୍ଗୀରର ଫୁଡ୍ ପ୍ରଡକ୍ସନ୍ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ଲେକ୍ଚରର୍ ଭାବରେ କାର୍ଯ୍ୟରତ।
0: ତାହେଲେ ତାଙ୍କୁ ସ୍ୱାଗତ କରି ଏହି ବିଷୟରେ ଆଜି ଅନେକ ଗୁଡ଼ିଏ କଥା ଜାଣିବା।
1: ହଁ, ମ୍ୟାଡ଼ାମ ନମସ୍କାର।
2: ନମସ୍କାର ମ୍ୟାଡ଼ାମ,
1: ଆପଣଙ୍କୁ ଆକାଶବାଣୀ ବଲାଙ୍ଗୀରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡ଼ାମ।
1: ଆପଣ ତ ଆଜିର ଆଲୋଚନାର ବିଷୟ ଜାଣିଛନ୍ତି, ସେଇଟା ହେଲା ଖରାଦିନିଆ ଖାଦ୍ୟପେୟ।
2: ଆଜ୍ଞା
1: ମ୍ୟାଡ଼ାମ, ଆପଣଙ୍କୁ ଆମର ପ୍ରଥମ ପ୍ରଶ୍ନ ହେଲା, ଆପଣଙ୍କର ସବୁଠୁ ପ୍ରିୟ କେଉଁ ଋତୁଟି?
2: ସବୁ ଋତୁ ମଧ୍ୟରୁ ବସନ୍ତ ଋତୁ ମୋତେ ଅଧିକ ପସନ୍ଦ, କାରଣ ବସନ୍ତ ଋତୁରେ ପ୍ରକୃତି ବହୁତ ସୁନ୍ଦର ଲାଗେ, ଚାରିଆଡେ ସୁନ୍ଦରତା ଭରିଯାଏ, ଗଛ ଗୁଡିକରେ ନୂଆ ପତ୍ର ଆସେ, ଏହି ସମୟରେ ସୁନ୍ଦର ସୁନ୍ଦର ଫୁଲ, ସୁଗନ୍ଧିତ ଫୁଲ ମଧ୍ୟ ମିଳେ, ଅନେକ ସ୍ୱାଦିଷ୍ଟ ଫଳ ମିଳିଥାଏ। ଏହି ଋତୁ ନା ଅଧିକ ଥଣ୍ଡା ଲାଗେ ନା ଅଧିକ ଗରମ ଲାଗେ, ସେଥିପାଇଁ ଏହି ଋତୁ ମୋତେ ନୁହଁ ସମସ୍ତଙ୍କୁ ପସନ୍ଦ, ସମସ୍ତଙ୍କୁ ଆନନ୍ଦ ଦେଇଥାଏ ଏହି ଋତୁଟା।
1: ଆଚ୍ଛା, ତେବେ ଗ୍ରୀଷ୍ମ ଋତୁ ଉପରେ ଆପଣଙ୍କର ଧାରଣା କ'ଣ?
2: ମୋ ମତରେ ଗ୍ରୀଷ୍ମ ଋତୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଋତୁ, ଏହି ସମୟ ଦିନ ବଡ ହୋଇଥାଏ, ଗରମ ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ମଧ୍ୟ ଆମେ ସମସ୍ତେ ହେଇଥାନ୍ତୁ, କିନ୍ତୁ ଏହି ଋତୁରେ ଅନେକ ସ୍ୱାଦିଷ୍ଟ ଫଳ ମିଳେ, ଛାତ୍ରଛାତ୍ରୀ ମାନଙ୍କୁ

0: ଗ୍ରୀଷ୍ମ ଛୁଟିର ଆନନ୍ଦ ଉଠାନ୍ତି, ଲୋକମାନେ ଥଣ୍ଡା ପିଇବା ପସନ୍ଦ କରନ୍ତି, ଗଛ ଛାୟାରେ ବସିବା ପାଇଁ ପରିବାର ସହିତ ସମୟ କାଟନ୍ତି। ଏହି ଋତୁ କଷ୍ଟ ସହ ଆନନ୍ଦ ମଧ୍ୟ ବହୁତ ଦେଇଥାଏ।
1: ବିଲକୁଲ ସତ କଥାଟେ କହିଲେ, କିନ୍ତୁ ସବୁ ଜିନିଷର କିଛି ଭଲ ଗୁଣ ସହିତ ଖରାପ ଗୁଣ ରହିଛି। ଗ୍ରୀଷ୍ମ ଋତୁ କଷ୍ଟଦାୟକ ହେଲେ ମଧ୍ୟ ଆମକୁ ମିଠା ଫଳ, ଗଛର ଛାଇ, ପୁଣି କିଛି ଛୁଟି ସମୟ ଏସବୁ ଦେଇଥାଏ।
0: ହଁ, ପରିବାର ସହିତ ଛୁଟି ସମୟ ଦେଇଥାଏ। ଆମେ ବିଭିନ୍ନ ପ୍ରକାର ଜିନିଷ ଏଇ ଟାଇମରେ ସମୟ ପାଉ, ବନେଇକି ଖାଉ, ପିଉ, ପରିବାର ସହିତ ରହୁ। ତ ଏଇଟା ବି ସୁନ୍ଦର ଗୋଟେ ବଢିଆ ଋତୁ, ଆମେ କହିପାରିବାନି। ଏଥିରେ ଖାଲି କଷ୍ଟ ଦିଏ, ଆନନ୍ଦ ମଧ୍ୟ ଦେଇଥାଏ।
1: ଆଜ୍ଞା, ତେବେ ସବୁ ଋତୁରେ ଆମର ଖାଦ୍ୟପେୟ ଅଲଗା ଅଲଗା ହେଇଥାଏ। ସେମିତି ଗ୍ରୀଷ୍ମ ଋତୁରେ ମଧ୍ୟ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ। ତେବେ ଏ ଋତୁରେ କେଉଁ ସବୁ ଖାଦ୍ୟ ଆମ ପାଇଁ ହିତକର?
0: ଗ୍ରୀଷ୍ମ ଋତୁରେ କାରଣ ବହୁତ ଗରମ ହୁଏ, ଆମର ଦେହର ଜଳୀୟ ଅଂଶ ଟିକେ କମିଯାଏ ଯଦି ଆମେ ଖରାରେ ରହିବା ଇଏ, ସେଥିପାଇଁ ଆମକୁ ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା, ସତେଜ, ଜଳୀୟ ରଖିବା ପାଇଁ ହାଲୁକା ଏବଂ ପୌଷ୍ଟିକ ଖାଦ୍ୟ ଖାଇବା ଭଲ। ଏହି ଋତୁରେ ପାଣିଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ, ଯେମିତିକି ତରଭୁଜ, ଖରଭୁଜ, ଆମ୍ବ, କାକୁଡି, ଦହି, ଲସି, ଛାସ, ଲେମ୍ବୁ ପାଣି, ପଇଡ଼ ପାଣି, ବିଭିନ୍ନ ପ୍ରକାର ଫଳ ରସ, ସବୁଜ ପନିପରିବା, ପଖାଳ ଭାତ, ମାଣ୍ଡିଆରେ ପ୍ରସ୍ତୁତି ବିଭିନ୍ନ ସାମଗ୍ରୀ ଯେମିତିକି ମାଣ୍ଡିଆର ଲସି, ମାଣ୍ଡିଆର ଶେକ୍, ଛାସ, ଲଡୁ। ଏହି ଋତୁରେ ଅଧିକ ତେଲ ମସଲା ଓ ଜଙ୍କ ଫୁଡ୍ ଖାଇବା ଦେହ ପାଇଁ ବିଲକୁଲ ହିତକର ନୁହେଁ, ସେଥିପାଇଁ ଠିକ ଖାଦ୍ୟ ଖାଇଲେ ଏହି ଋତୁରେ ଦେହ ସୁସ୍ଥ ରହିବ ଆଉ ସତେଜ ବି ରହିବ।
1: ଆଜ୍ଞା, ଖରାଦିନେ ରାସ୍ତା କଡ଼ରେ ବହୁତ ଆଇସକ୍ରିମ ଦୋକାନ, ଲସି ଦୋକାନ, କୋଲ୍ଡ ଡ୍ରିଙ୍କସ, ଆହୁରି ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ସବୁ ମିଳିଥାଏ। ଆଉ ଆମେ ଖରାରେ ବୁଲି ବୁଲି ଟିକେ ଦେହକୁ ଥଣ୍ଡା କରିବା ପାଇଁ କିମ୍ବା ଶୋଷ ମେଣ୍ଟେଇବା ପାଇଁ ସେଇ ଦୋକାନ ପାଖକୁ ଧାଇଁଥାଉ।
0: ହଁ, ନିଶ୍ଚୟ।
1: ଆଉ ସେଇଟା ଆମ ଶରୀର ପକ୍ଷେ ତ ବହୁତ ଖରାପ। ତେବେ ଆମେ କିପରି ଭାବରେ ବଜାରରେ ମିଳୁଥିବା ଥଣ୍ଡା ପାନୀୟକୁ ନ ପିଇ ଘରେ ତାକୁ ପ୍ରସ୍ତୁତ କରିପାରିବା?
0: ହଁ, ସେଟା ତ ସତ କଥା, ବଜାରରେ ମିଳୁଥିବା ପାନୀୟ ଆଉ ଘରେ ପ୍ରସ୍ତୁତି ପାନୀୟ ମଧ୍ୟରେ ବହୁତ ଅନ୍ତର ଅଛି। କାରଣ ବଜାରରେ ମିଳୁଥିବା ପାନୀୟରେ ଅଧିକ ଚିନି, କଲର୍, ପ୍ରିଜର୍ଭେଟିଭ୍, କେମିକାଲ ମିଶିଥାଏ, ଯାହା ଶରୀର ପାଇଁ କ୍ଷତିକାରକ। ଏହାକୁ ଅଧିକ ପିଇଲେ ମୋଟା ହେବା, ଦାନ୍ତର କ୍ଷତି, ବିଭିନ୍ନ ପେଟ ରୋଗ ମଧ୍ୟ ସମସ୍ୟା ଦେଖାଯାଇଥାଏ। ଆଉ ଯଦି ଆମେ କହିବା ଅନ୍ୟପଟେ, ଆମେ ଯଦି ଘରେ ବନେଇବା ପାନୀୟ, ସଫା, ପ୍ରାକୃତିକ, ପୌଷ୍ଟିକ ହୋଇଥାଏ, ଏଥିରେ କୌଣସି କ୍ଷତିକାରକ କେମିକାଲ ନଥାଏ। ଯେମିତିକି ଆମେ ପାନୀୟ କହିବା ଲେମ୍ବୁ ପାଣି, ଲସି, ଆମ୍ବ ପଣା, ଫଳ ରସ, ବିଭିନ୍ନ ପ୍ରକାର ଶେକ୍ ନିଜେ ପ୍ରସ୍ତୁତ କରି କମ୍ ପରିମାଣରେ ଚିନି କିମ୍ବା ଗୁଡ଼, ବିନା କେମିକାଲ, ବିନା କଲର୍, ବିନା ପ୍ରିଜର୍ଭେଟିଭରେ ଆମେ ପାନୀୟ ବନେଇକି ଘରେ ପିଇପାରିବା, ସେଟା ଆମ ଦେହ ପାଇଁ ବହୁତ ଭଲ। ଆଉ ବାହାରର ପାନୀୟରେ ବହୁତ ଚିନି ଥାଏ, ତ ସେଟା ବି ଆମେ ନିଜେ ବନେଇଲେ ଆମେ କମ୍ ପରିମାଣର ଚିନି, ତା ବଦଳରେ ଆମେ ମହୁ ଦେଇପାରିବା, ଗୁଡ଼ ଦେଇପାରିବା, ସେଟା ଆମ ଦେହ ପାଇଁ ବହୁତ ଭଲ ଉପକାରୀ।
1: ଆଜ୍ଞା, ତେବେ ଘରେ ତ ଆମର ବହୁତ କିଛି ଜିନିଷ ଥାଏ, ଖାଇବା ଜିନିଷ, ପିଇବା ଜିନିଷ, ସବୁ ପ୍ରକାର ଜିନିଷ ଥାଏ। ତେବେ ଏମିତି କଣ ସବୁ ଟ୍ରାଡିସନାଲ ବା ପାରମ୍ପରିକ ଖାଦ୍ୟ ଏବଂ ପାନୀୟ ରହିଥାଏ ଯାହାକି ଆମେ ଅତି ସହଜରେ ଏବଂ କମ୍ ପରିଶ୍ରମରେ ଖାଇପାରିବା, ଆଉ ଯାହାଫଳରେ ଶରୀରକୁ ଏହା ଶୀତଳ ଏବଂ ସୁସ୍ଥ ରଖିପାରିବ?
0: ହଁ, ଘରେ ଅନେକ ପ୍ରକାର ଟ୍ରାଡିସନାଲ ଯେମିତିକି ପାରମ୍ପରିକ ଖାଦ୍ୟ ଓ ପାନୀୟ ରହିଛି, ଯାହା ଅତି ସହଜରେ ଆମେ କମ୍ ପ୍ରସ୍ତୁତିରେ କରିପାରିବା। ଏହି ଖାଦ୍ୟ ଗୁଡିକ ପୌଷ୍ଟିକ ହେବା ସହିତ ଶରୀରକୁ ସୁସ୍ଥ ଆଉ ସତେଜ ବି ରଖିଥାଏ। ପଖାଳ ଭାତ ଯେମିତିକି ଶରୀରକୁ ଥଣ୍ଡା ରଖେ ଓ ପାଚନରେ ବି ସାହାଯ୍ୟ କରେ। ଆମେ ମାଣ୍ଡିଆ ଯାଉ ଖାଇପାରିବା, ମାଣ୍ଡିଆକୁ ମାନେ ପଖାଳ ଭାତ ସହିତ ମିଶେଇକି ଆମେ କରିପାରିବା। ବିଭିନ୍ନ ପ୍ରକାର ସବୁଜ ପନିପରିବାରେ ଆମେ ବହୁତ ଜିନିଷ ବନେଇ ପାରିବା। ଚୁଡା ସହିତ ଦହି ସହଜରେ ପ୍ରସ୍ତୁତ ହୁଏ, ପେଟ ବି ଥଣ୍ଡା ରଖେ ଆଉ ଦେହ ପାଇଁ ବି ବହୁତ ଭଲ। ଯେମିତି ମୁଢି ସହିତ ମହି ବି ବନାଯାଏ, ଘରେ ମହି ବନାନ୍ତି ମ୍ୟାକ୍ସିମମ, ଯୋଉ ଘରେ ଲହୁଣୀ ବନାଉଛନ୍ତି ସେମାନେ ମହି ବି ତାଙ୍କର ହୁଏ, ସେଇ ତା ସହିତ ମୁଢି ବି ଦେହ ପାଇଁ ବହୁତ ଭଲ। ଖେଚୁଡି ପ୍ରସ୍ତୁତ କରିପାରିବା, ଯେମିତି ଦହିରୁ ଆମେ ବିଭିନ୍ନ ଆମ୍ବିଳ, ଛାସ, ଲସି, ଏଇଟା ସବୁ ଆମେ କମ୍ ପରିଶ୍ରମରେ ବି ଆମେ ବହୁତ ଜିନିଷ ବନେଇକିରି ଦେହ ପାଇଁ ବି ସେଇଟା ବହୁତ ଭଲ, ସେଥିରେ କିଛି ମିଶା ବି ଯାଏନି। ଯେମିତି ଆମ୍ବ ପଣା, ବେଲ ପଣା, ଏଇଟା ଦେହ ପାଇଁ ବହୁତ ଭଲ। ଏହିସବୁ ଖାଦ୍ୟ ପାନୀୟ ପ୍ରାକୃତିକ ହୋଇଥାଏ, ଶରୀରକୁ ଶକ୍ତି, ଶୀତଳତା ଓ ପୋଷଣ ଦେଇଥାଏ। ସେଥିପାଇଁ ଆମେ ଜଙ୍କ ଫୁଡ୍ ପରିବର୍ତ୍ତେ ଏହି ପାରମ୍ପରିକ ଖାଦ୍ୟ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ, ଯୋଉଟାକି ଆମର ପୂର୍ବପୁରୁଷ ମାନେ ବେଶୀ ଖାଉଥିଲେ। ସେଇ ଟାଇମ ତ ଜଙ୍କ ଫୁଡ୍ କିଛି ମିଳୁନଥିଲା, ଜଙ୍କ ଫୁଡ୍ ବଦଳରେ ଆମେ ପାରମ୍ପରିକ ଖାଦ୍ୟ କେମିତି ଖାଇବା ସେଟା ଗୁରୁତ୍ୱ ଦେବା ଦରକାର।
1: ଆଜ୍ଞା, ବିଶେଷ କରି ଗୋଟେ ପରିବାରର ରୋଷେଇ କାମ, ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କାମଟା ମହିଳାମାନେ ହିଁ କରିଥାନ୍ତି, କିନ୍ତୁ ଖରାଦିନେ ଏଇ ରୋଷେଇ କାମଟା ଗୋଟେ ଅଭିଶାପ ଭଳିଆ ଲାଗିଥାଏ।
0: ହଁ,
1: କାହାକୁ ଚୁଲି ପାଖକୁ ଯିବାକୁ ଇଚ୍ଛା ହୁଏନି,
0: ସତ କହିଲେ।
1: ତେଣୁକରି ଚୁଲି ପାଖକୁ ନ ଯାଇ ଆମେ କଣ ସବୁ ଖାଦ୍ୟ ପ୍ରସ୍ତୁତ କରିପାରିବା, ଆଉ ଆମର ପରିବାର ବର୍ଗଙ୍କର ଫୋକ ମିଣ୍ଟେଇ ପାରିବା, ଆଉ ତାଙ୍କୁ ସୁସ୍ଥ ରଖିପାରିବା?
0: ହଁ, ଖରାଦିନେ ତ ସମସ୍ତେ ଚାହିଁବେ କେମିତି କମ୍ ଚୁଲି ପାଖକୁ ଯିବା ପାଇଁ, କାରଣ ବହୁତ ଗରମ।

0: ବି ଏଭଏଡ କରିବା କଥା ବି ବହୁତ ଚୁଲି ପାଖକୁ ଇଚ୍ଛା ହୁଏନି ଚୁଲି ପାଖରେ, ସେଥିପାଇଁ ଯୋଉ ଖାଦ୍ୟ ପାଇଁ କମ ଚୁଲିର ଆବଶ୍ୟକ ସେସବୁ ଖାଦ୍ୟ ଖାଇପାରିବା, ଯେମିତିକି ଆମେ ଚୁଡା, ଦହି, କଦଳୀ, ମୁଢି ସହିତ ଛେନା ନହିତ ଦହି ବି ଭଲ ଲାଗେ, ଫଳ ସାଲାଡ, ଚଣା ମୁଗ ତାକୁ ସାଲାଡ କରିପାରିବା, ସିଝେଇକି ବି କରିପାରିବା, ପଖାଳ ଭାତ, ମାଣ୍ଡିଆ ଜାଉ, ବିଭିନ୍ନ ପ୍ରକାରର ସାଲାଡ, ଦହିର ସର୍ବତ, ମାଣ୍ଡିଆ ଲଡୁ, ଏଇଟା ବି ବେଶୀ ଟାଇମ ଲାଗିନି, ଆମେ ଆରାମରେ କମ ସମୟରେ କମ ଚୁଲିରେ ବି ଆମେ ବିଭିନ୍ନ ପ୍ରକାର ମାଣ୍ଡିଆର ଜିନିଷ ବନେଇ ପାରିବା। ଏହିସବୁ ଖାଦ୍ୟ କମ ସମୟ ବନେଇବାରେ ଲାଗେ, ସେଥିପାଇଁ ମାଣ୍ଡିଆରେ କ୍ୟାଲସିୟମ, ଫାଇବର ଓ ଆଇରନ୍ ଥାଏ, ତ ଏହିସବୁ ଜିନିଷ ଆମେ ଯଦି ବନେଇବା ତ ଚୁଲି ବେଶି ଦରକାର ପଡ଼ିନି, ତ ଆମେ ବନେଇକି ଆରାମସେ ଖାଇପାରିବା, ଦେହ ପାଇଁ ବି ବହୁତ ଭଲ।
1: ଆଜ୍ଞା ମ୍ୟାଡମ, ଆପଣ ତ ଫୁଡ୍ ପ୍ରଡକ୍ସନ ଡିପାର୍ଟମେଣ୍ଟରେ କାମ କରନ୍ତି, ଆଉ ଖାଦ୍ୟ ପ୍ରସ୍ତୁତି କରିବାଟା ଆପଣଙ୍କର ବାଁ ହାତର ଖେଳ, ତେବେ ଶ୍ରୋତା ଭଉଣୀମାନଙ୍କ ପାଇଁ ଆପଣଙ୍କର କୌଣସି ନିଜସ୍ୱ ରେସିପି କହିବେ ଯାହାକି ଗ୍ରୀଷ୍ମ ଋତୁ ଉପଯୋଗୀ?
0: ଠିକ ଅଛି, ଆଜିକାଲି ତ ତରଭୁଜ ତ ବହୁତ ମିଳୁଛି, ଆଉ ଏଇ ଋତୁରେ ଯେହେତୁ କି ତରଭୁଜ ସମସ୍ତେ ଖାଇବା ପାଇଁ ପସନ୍ଦ ବି କରନ୍ତି, ତ ତରଭୁଜଟା ବହୁତ ବଢିଆ ଆଇଟମଟେ ଶିଖେଇ ପାରିବି। ତାକୁ ଆମେ କହିପାରିବା ୱାଟରମେଲନ ମୋଇତ, ଯୋଉଟା କି ତରଭୁଜରେ ହିଁ ପ୍ରସ୍ତୁତ, ସେଥିପାଇଁ ବେଶୀ ଜିନିଷ ଦରକାର ନାହିଁ। ତରଭୁଜ, ପୁଦିନା ପତ୍ର 8-10 ନମ୍ବର, ଲେମ୍ବୁ ରସ ଅଧା ଚାମଚ ଖଣ୍ଡେ, ଚିନି କିମ୍ବା ମହୁ, ଏଇଟା ଇଚ୍ଛା ଅନୁସାରେ ଆପଣ ପକେଇ ପାରିବେ, କାରଣ ତରଭୁଜ ତ ଅଲରେଡି ଟିକେ ମିଠା ଥାଏ। ସୋଢା ଯଦି ଦରକାର ସୋଢା ନେଇପାରିବେ, ବରଫ ଆମେ ଟିକେ ରଖିପାରିବା ଫ୍ରିଜରେ, ତାକୁ ସେଟ୍ କରିକି ଜଷ୍ଟ ସୁନ୍ଦର ଦେଖାଯାଏ, ତାର ଟେଷ୍ଟ ବି ଥଣ୍ଡା ଲାଗେ, ଆଉ କଳା ଲୁଣ ଟିକେ ନେଇପାରିବା। ସେଥିପାଇଁ ଫାର୍ଷ୍ଟ ଆମେ କଣ କରିବା, ତରଭୁଜ ଗୁଡିକୁ ଛୋଟ ଛୋଟ କରି କାଟିଦେବା, କାଟି ସାରିଲା ପରେ ଗୋଟେ ମିକ୍ସର ଜାର୍ରେ ଲେମ୍ବୁ ରସ ଆଉ ଟିକେ ଚିନି ଦେଇକି ତାକୁ ଭଲ ଭାବରେ ବ୍ଲେଣ୍ଡ କରିଦେବା।
1: ଆଜ୍ଞା,
0: ଛାଣି ଗୋଟେ ଗ୍ଲାସରେ ରଖିବା, ଆଉ ସେଥିରେ ଟିକେ ପୋଦିନା ପତ୍ରକୁ ହାତରେ ଟିକେ ଜଷ୍ଟ କ୍ରସ କରିକି ସେଥିରେ ପକେଇବା, ଆଉ 2 ଚାମଚ ଚିନି ଯାହା ବି ଦରକାର ଆବଶ୍ୟକ ଅନୁସାରେ, ସେଥିରେ ଥଣ୍ଡା ପାଣି କିମ୍ବା ଯଦି ସୋଡ଼ା ଦେଇପାରିବେ ବି ବଢିଆ, ଥଣ୍ଡା ପାଣି ଦେଲେ ବି ଚଳିବ, ସୋଡ଼ା ଦେଲେ ବି ଚଳିବ, ଆଉ ସେଥିରେ ଟିକେ ବରଫ ଆଉ କଳା ଲୁଣ ଟିକେ ଦେଇକି ମିକ୍ସ କରିଦେବା, ଆଉ ତାକୁ ସର୍ଭ କରିବା, ବହୁତ ବଢିଆ ଲାଗେ। ପୋଦିନା ପତ୍ର ସହିତ ଆମେ ଗାର୍ନିଶ କରିକି, କେହି ବି ଗେଷ୍ଟ ଆସୁଛନ୍ତି ଘରକୁ ତ ଆମେ 2 ମିନିଟ ବନେଇକି ତାକୁ ସର୍ଭ କରିପାରିବା।
1: ଆଜ୍ଞା,
0: ଗେଷ୍ଟ ବି ବହୁତ ଖୁସି ହେବେ ଆଉ ଦେଖିବାକୁ ବି ବହୁତ ସୁନ୍ଦର ଲାଗେ।
1: ଆଜ୍ଞା, ତାହେଲେ ବହୁତ ବଢିଆ ରେସିପି ଗୋଟେ ଆପଣ କହିଲେ। ଆମକୁ ବଜାରରୁ କୋଲ୍ଡ ଡ୍ରିଙ୍କ୍ସ କିଣିବା ପାଇଁ ଯିବାକୁ ପଡିବନି ଯଦି ଆମ ଘରକୁ କେହି ଅତିଥି ଆସନ୍ତି?
0: ଆଜ୍ଞା ମ୍ୟାମ,
1: ଆମେ ସାଙ୍ଗେ ସାଙ୍ଗେ ଘରେ ପ୍ରସ୍ତୁତ କରିକି ତାଙ୍କୁ ଦେଇପାରିବା।
0: ଆଜ୍ଞା,
1: ବହୁତ ବଢିଆ କହିଲେ ମ୍ୟାଡମ୍, ଆପଣ ଆମର ଷ୍ଟୁଡିଓ ପାଇଁ କିଛି ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାମ।
2: ସତରେ ମ୍ୟାଡମ୍ ସତ୍ୟବତୀ ମିଶ୍ର ଖୁବ୍ ସୁନ୍ଦର ଭାବରେ ଆମକୁ ଖରାଦିନିଆ ଖାଦ୍ୟ ବିଷୟରେ ବୁଝେଇ କହୁଥିଲେ। ଏହା ଜାଣି ଆମର ଶ୍ରୋତା ଭଉଣୀମାନେ ମଧ୍ୟ ନିଶ୍ଚିତ ଭାବରେ ଉପକୃତ ହୋଇପାରିବେ ଆଉ ଖରାଦିନିଆ ଖାଦ୍ୟପେୟ ଉପରେ ସଚେତନ ହେବେ।

0: ତାହେଲେ ଭଉଣୀମାନେ, ଏ ତ ଥିଲା ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମରେ ଆମେ ଖରାଦିନିଆ ଖାଦ୍ୟପେୟ ଉପରେ ଅନେକ ଗୁଡ଼ିଏ କଥା ଜାଣିଲେ। ଆଜିର କାର୍ଯ୍ୟକ୍ରମରୁ ଆପଣମାନେ କ'ଣ ସବୁ ଜାଣିଲେ ସେ ବିଷୟରେ ଆମକୁ ମତାମତ ନିଶ୍ଚୟ ଜଣାଇବେ। ସେଇ ମତାମତ ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଭାରତୀ,
1: ଆଉ ମୁଁ ସଙ୍ଗୀତା।
0: ନମସ୍କାର।

ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ସମୟ ମଧ୍ୟାହ୍ନ 12:30 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ।

0: ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍ପତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍-3 ପାଇଁ 4 ଜଣ ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼

0: ପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ନେତାମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କ 12 ବର୍ଷର ଶାସନକାଳ ଭାରତ ପାଇଁ ଗର୍ବ, ସାଂସ୍କୃତିକ ନବଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକୁଳାଇବାରେ ବିଶେଷ ସହାୟକ ହୋଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ 4,399 ଦିନର ଅବଧି ମଧ୍ୟରେ ସୁସ୍ଥ ସଂସଦୀୟ ପ୍ରକ୍ରିୟା ଏବଂ ପରମ୍ପରା ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ, ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅଧିକ ମଜବୁତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର କାର୍ଯ୍ୟକାଳ ଉପରେ ଏକ ଲେଖା ପ୍ରକାଶ କରି କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ତା'ର ଇତିହାସରେ ସବୁଠାରୁ ଦୀର୍ଘତମ ସମୟ ଦେଖିଛି ଯେଉଁ ସମୟରେ ଗରିବ ଓ ସାଧାରଣ ଜନତାଙ୍କ କଲ୍ୟାଣ ସରକାରଙ୍କ ପ୍ରତ୍ୟେକ ନୀତିଗତ ନିଷ୍ପତ୍ତିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ପାଇଁ କଲ୍ୟାଣ, ସୁଯୋଗ, ଅତ୍ୟାବଶ୍ୟକ ସେବାର ସୁବିଧାକୁ ପ୍ରସାରିତ କରିବା ପାଇଁ ଏକ ମିଶନରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତା, ସଂଯମ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମାର୍ଗଦର୍ଶନ କରୁଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଦେଶର ଭବିଷ୍ୟତକୁ ଗଢ଼ିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।
1: भारत में डेमोक्रेटिकली इलेक्टेड लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है हम सभी 140 करोड़ देशवासी उस संकल्प में जुड़े ऐसी प्रार्थना प्रभु के पास की।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ଭାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ, ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି 2014 ମସିହାରେ ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୂହିକ ଭାବନା ଦେଇଥିଲେ। ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୂହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆକାରରେ ଏକ ବ୍ୟାପକ ସାମୂହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ କହିଛନ୍ତି ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି। ଏହାବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜିରାମଜେ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଆଇନର ଠିକ୍ କାର୍ଯ୍ୟାନ୍ୱୟନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। 26ଟି ରାଜ୍ୟ ସେମାନଙ୍କ ବଜେଟ୍ରେ ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପାଣ୍ଠି ବ୍ୟବସ୍ଥା କରିଥିବା ନେଇ ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମ ଏଥିପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିବା ଶ୍ରୀ ଚୌହାନ କହିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ରେ ଏଥିପାଇଁ 40% ପାଣ୍ଠି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
2: इस साल बजट में 30,000 करोड़ रुपए का प्रावधान किया था नरेगा चलाने के लिए। नियमों को अंतिम रूप देने में कुछ समय लग सकता है, इसलिए कोई दिक्कत मजदूरों को ना आए और विकास का जो महायज्ञ है ग्रामीण भारत के गांव का वो भी चलता रहे, इसलिए राज्यों और केंद्र शासित प्रदेशों को इंटरिम एलोकेशन कुल मिला के है 95,692 करोड़ का।
0: ପେଟ୍ରୋଲ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଦେଶରେ ପ୍ରାକୃତିକ ଗ୍ୟାସ୍ ସିଏନ୍ଜିର କୌଣସି ଅଭାବ ନାହିଁ। ସରକାର ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣକୁ ଅଧିକ ବ୍ୟାପକ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଲ୍ପିଜି ସଂଯୋଗକୁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଶ୍ୱିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମାଇଲଖୁଣ୍ଟ କୋଟି କୋଟି ଦେଶବାସୀଙ୍କୁ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା ହେତୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଶ୍ରୀ ମୋଦିଙ୍କ କାଳଜୟୀ ସଫଳତା କେବଳ ଶାସନ କାଳର ଏକ କାଳଖଣ୍ଡ ନୁହେଁ, ବରଂ ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି। ଏହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ସମସ୍ତଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ ଭିତ୍ତିମାନ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ସହ ସଫଳତାର ସହ ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ 2047 ସୁଦ୍ଧା ବିକଶିତ, ସମୃଦ୍ଧ, ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,
1: ତାଙ୍କର ଏହି ଦୀର୍ଘ ଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଖବର ଆମର ହସ୍ତଗତ ହୋଇଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
2: आज 10 जून 2026 का दिन भारतीय लोकतंत्र की यात्रा में एक ऐतिहासिक और प्रेरणादायी पड़ाव के रूप में अंकित हुआ है। आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ। यह अवसर भारत की लोकतांत्रिक चेतना, जन विश्वास और जन

ସହ ଏକ ଆବାସୀ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି। ଏହା ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜିରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଢେଙ୍କାନାଳଠାରେ ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂତନ ଗୋପବନ୍ଧୁ ଟାଉନ୍ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 13,88,00,000 ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି 3 ମହଲା ବିଶିଷ୍ଟ ଟାଉନ୍ହଲ୍ରେ ପ୍ରାୟ 1,200 ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟବସ୍ଥିତ ଗାଡ଼ି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଆଗାମୀ ଦିନରେ 16 କୋଟି ଟଙ୍କା ବ୍ୟୟରେ ନୂତନ ସର୍କିଟ୍ ହାଉସ୍ ଓ 76 କୋଟି ଟଙ୍କା ବ୍ୟୟରେ ନୂତନ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ 17ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତ ଭବନରେ ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁମାନଙ୍କୁ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ।

0: ଉଦାହରଣ ସ୍ୱରୂପ ରାଜସ୍ଥାନରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ବ୍ୟବହାରିକ ଦକ୍ଷତାକୁ ଶିକ୍ଷା ସହିତ ମିଶାଇବା ପାଇଁ ସମଗ୍ର ଶିକ୍ଷା ଅଭିଯାନ ବୃତ୍ତିଗତ ଶିକ୍ଷାକୁ କାର୍ଯ୍ୟକାରୀ କରିଛି। କୃଷି, ସ୍ୱାସ୍ଥ୍ୟ ସେବା, ITI, ଅଟୋମୋବାଇଲ, ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ ତଥା ଅନ୍ୟ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ଏହି ଯୋଜନା ବର୍ତ୍ତମାନ 33 ଜିଲ୍ଲାର 1,862 ବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଛି। ଏଥିରେ 2023-24 ମସିହାରେ ଅନୁମୋଦିତ 1,081 ନୂତନ ବିଦ୍ୟାଳୟ ଅନ୍ତର୍ଭୁକ୍ତ। ଛାତ୍ରଛାତ୍ରୀମାନେ ଶିଳ୍ପଗସ୍ତ, ଅତିଥି ଅଧ୍ୟାପକ ଏବଂ ଅନ୍ ଦି ଜବ୍ ଟ୍ରେନିଂ ମାଧ୍ୟମରେ ବ୍ୟବହାରିକ ତାଲିମ ଗ୍ରହଣ କରୁଛନ୍ତି, ଯାହା ସୁସଜ୍ଜିତ ବୃତ୍ତିଗତ ଲ୍ୟାବ୍ ଦ୍ୱାରା ସମର୍ଥିତ। 2022-23 ମସିହାରେ 15 ଟ୍ରେଡ଼ରେ ମୋଟ 257,981 ଛାତ୍ରଛାତ୍ରୀ ନାମ ଲେଖାଇଥିଲେ ଏବଂ ତାଲିମ ପ୍ରାପ୍ତ ହୋଇଥିଲେ, ଯାହା 2023-24 ମସିହାରେ 9ରୁ 12 ଶ୍ରେଣୀ ପର୍ଯ୍ୟନ୍ତ କ୍ରମାଗତ ଭାବେ ଜାରି ରହିଛି। ବୃତ୍ତିଗତ ଶିକ୍ଷାରେ ପ୍ରାରମ୍ଭିକ ଗତି, କେତେକ ରାଜ୍ୟରେ ବଢ଼ୁଥିବା ନାମଲେଖା, ଉନ୍ନତ ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀଙ୍କ ଅଧିକ ଆଗ୍ରହ ନିଶ୍ଚିତ ରୂପେ ଏକ ଆଶାବାଦୀ ଦିଗ। ତଥାପି ବିକ୍ଷିପ୍ତ ସଫଳ ତାଠାରୁ ଏକ ବ୍ୟବସ୍ଥିତ ପରିବର୍ତ୍ତନ ଦିଗକୁ ଯିବାକୁ ହେଲେ ଆମକୁ ସେହି ଗଠନମୂଳକ ବ୍ୟବଧାନଗୁଡ଼ିକୁ ଦୂର କରିବାକୁ ହେବ, ଯାହା NEP ବୃତ୍ତିଗତ ଦୃଷ୍ଟିକୋଣକୁ ସୀମିତ କରୁଛି। ବୃତ୍ତିଗତ ଶିକ୍ଷାକୁ ନିଶ୍ଚିତ ଭାବରେ ବିଦ୍ୟାଳୟର ପାଠ୍ୟ ବ୍ୟବସ୍ଥାର ସମୟ ତାଲିକାରେ ସାମିଲ କରାଯିବା ଆବଶ୍ୟକ। ଏଥିପାଇଁ ରାଜ୍ୟ ସ୍ତରରେ ନିର୍ଦ୍ଦିଷ୍ଟ ପାଣ୍ଠି, ବିଦ୍ୟାଳୟ ସ୍ତରରେ ସମନ୍ୱୟ ଏବଂ ଶିକ୍ଷା ଅଧିକାରୀମାନଙ୍କ ଦ୍ୱାରା ଉତ୍ତରଦାୟିତ୍ୱର ବ୍ୟବସ୍ଥା ଆବଶ୍ୟକ ରହିଛି। ହବ୍ ଆଣ୍ଡ ସ୍ପୋକ୍ ପରି ମଡେଲ, ଯେଉଁଠାରେ ସମ୍ବଳଯୁକ୍ତ ଅନୁଷ୍ଠାନଗୁଡ଼ିକ ନିକଟସ୍ଥ ବିଦ୍ୟାଳୟଗୁଡ଼ିକୁ ସେବା ଯୋଗାଇଥାଏ, ସେଠାରେ ଭିତ୍ତିଭୂମି ଉପରେ ଚାପ ନ ପକାଇ ମଧ୍ୟ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ ତଥା ସଶକ୍ତ କରାଯାଇପାରିବ। ବୃତ୍ତିଗତ ପାଠ୍ୟକ୍ରମକୁ ଏବେ ବି ଦ୍ୱିତୀୟ ଶ୍ରେଷ୍ଠ ବିକଳ୍ପ ଭାବରେ ଦେଖାଯାଏ, ଯାହା କେବଳ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ଭାବେ ବିବେଚିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଉପଯୁକ୍ତ। ଆମକୁ ଶିକ୍ଷାଗତ ଓ ବୃତ୍ତିଗତ ଶିକ୍ଷା ମଧ୍ୟରେ ଥିବା ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ପଡ଼ିବ। ସାର୍ବଜନୀନ ଅଭିଯାନ, ନିଯୁକ୍ତିଦାତାଙ୍କ ସମ୍ପୃକ୍ତି ଓ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ସଫଳତା ପ୍ରଦର୍ଶନ ମାଧ୍ୟମରେ ବୃତ୍ତିଗତ ସଫଳତାକୁ ପାଳନ କରାଯିବା ଉଚିତ। ଶିକ୍ଷକମାନଙ୍କୁ ସମ୍ବେଦନଶୀଳ କରିବା, ଅଭିଭାବକଙ୍କ ପାଇଁ କର୍ମଶାଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଅଭିଳାଷ ମ୍ୟାପିଂ ମାନସିକତାରେ ପରିବର୍ତ୍ତନ ଆଣିବ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷାର ସ୍ଥିତିକୁ ଉନ୍ନତ କରିବାରେ ଏହା ସାହାଯ୍ୟ କରିବ।
1: ଶ୍ରୋତାବନ୍ଧୁ, ସରକାର କ୍ଲଷ୍ଟର ମଡେଲ ମାଧ୍ୟମରେ ସମ୍ବଳ ଏକତ୍ରୀକରଣକୁ ପ୍ରୋତ୍ସାହିତ କରିପାରିବେ। ITI ଗୁଡ଼ିକ ପରି ତାଲିମ ଅନୁଷ୍ଠାନଗୁଡ଼ିକୁ ଉପଯୁକ୍ତ ଭାବରେ ବ୍ୟବହାର କରିପାରିବେ। ଯେକୌଣସି ଅଭାବ ତଥା ଆବଶ୍ୟକତାକୁ ପୂରଣ କରିବା ପାଇଁ GDP 6% ଶିକ୍ଷା ବ୍ୟୟ ଲକ୍ଷ୍ୟ ସହିତ ସମନ୍ୱିତ ହେବା ଆବଶ୍ୟକ। ସରକାରୀ ବେସରକାରୀ ସହଭାଗିତା, ଲାଭ ସ୍ଥାପନ, ଉପକରଣ ଯୋଗାଣ ଓ ଦକ୍ଷତା କେନ୍ଦ୍ର ବିକାଶରେ ସହାୟତା କରିପାରିବା ପ୍ରଶିକ୍ଷକଙ୍କ ଉପଲବ୍ଧତା ଓ ଗୁଣବତ୍ତା ଏକ ବାଧା ସୃଷ୍ଟି କରୁଛି। ସ୍ପଷ୍ଟ ନିଯୁକ୍ତି ପ୍ରମାଣପତ୍ର ଏବଂ ଅଭିବୃଦ୍ଧି ପଥ ସହିତ ରାଜ୍ୟସ୍ତରୀୟ ବୃତ୍ତିଗତ ଶିକ୍ଷକ କ୍ୟାଡର

0: ଶିକ୍ଷାଗତ ଓ ବୃତ୍ତିଗତ ଧାରା ମଧ୍ୟରେ ଥିବା କଠୋର ବିଭାଜନକୁ ଦୂର କରି ଏହି ନୀତି ଦକ୍ଷତା ଭିତ୍ତିକ ଶିକ୍ଷାର ମାନ୍ୟତାକୁ ବୃଦ୍ଧି କରିଛି। ମୁଖ୍ୟ ସରକାରୀ ପଦକ୍ଷେପ ଗୁଡ଼ିକ ଯେପରିକି ବ୍ୟବହାରିକ ଶିକ୍ଷା ପାଇଁ 10 ଦିନର ବ୍ୟାଗ୍ ବିହୀନ ସମୟ ଆରମ୍ଭ କରିବା, ଜାତୀୟ ଦକ୍ଷତା ଯୋଗ୍ୟତା ଢାଞ୍ଚା ସହିତ ପାଠ୍ୟକ୍ରମ ଗୁଡ଼ିକୁ ସମନ୍ୱିତ କରିବା ଏବଂ ସମ୍ବଳ ବଣ୍ଟନ ପାଇଁ ହବ୍ ଆଣ୍ଡ ସ୍ପୋକ୍ ମଡେଲକୁ ପ୍ରୋତ୍ସାହିତ କରି ଯୁବଗୋଷ୍ଠୀଙ୍କୁ ଅଳ୍ପ ବୟସରୁ ଚାକିରି ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଦକ୍ଷତା ବୃଦ୍ଧି ସହିତ ସ୍ୱାବଲମ୍ବୀ ହେବା ଲାଗି କ୍ଷେତ୍ର ପ୍ରସ୍ତୁତ କରାଯିବା ଉଚିତ। ଏହା ବ୍ୟତୀତ ଇଣ୍ଟର୍ଣ୍ଣସିପ୍ ଓ ଆପ୍ରେଣ୍ଟିସ୍ ପାଇଁ ଶିଳ୍ପ ସହଭାଗିତା ଉପରେ ଗୁରୁତ୍ୱ, ଶିକ୍ଷକ ପ୍ରଶିକ୍ଷଣ ଓ କ୍ୟାରିୟର ମାର୍ଗଦର୍ଶନ ପାଇଁ ଉତ୍ସର୍ଗୀକୃତ ଡିଜିଟାଲ ପ୍ଲାଟଫର୍ମ ସହିତ ମିଶି ଏକ ରଣନୀତି ସମଗ୍ର ଦୃଷ୍ଟିକୋଣକୁ ଗୁରୁତ୍ୱ ଦିଆଯାଉଛି।
1: ଶ୍ରୋତାବନ୍ଧୁ, ସରକାରଙ୍କର ଏହି ମିଳିତ ପ୍ରୟାସ କେବଳ ଦୀର୍ଘକାଳୀନ ଦକ୍ଷତା ବ୍ୟବଧାନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିନାହିଁ, ବରଂ ଶ୍ରମର ମର୍ଯ୍ୟାଦା ସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହିତ କରିଛି। ବୃତ୍ତିଗତ ଶିକ୍ଷା ସମଗ୍ର ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ଗତିଶୀଳତା ପାଇଁ ଏକ ଶକ୍ତିଶାଳୀ ଇଞ୍ଜିନ୍ ଭାବରେ ପରିଣତ ହୋଇଛି।
0: ତେବେ ଶ୍ରୋତାବନ୍ଧୁ, ଏଇ ତ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା, ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 7670।

0: ଆପଣ ମାନେ ଆମ ସହିତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆଉ ମଧ୍ୟ ଆପଣମାନେ ଆମ ସହିତ ଇମେଲ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଆମ ମେଲ୍ ଆଇଡିଟି ହେଲା aarbalangir@gmail.com।
1: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ। ନମସ୍କାର।

ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।

କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। କାର୍ଯ୍ୟକ୍ରମ ସୂଚନା: ସନ୍ଧ୍ୟା 6:10 ଓଡ଼ିଆ ଭକ୍ତିଗୀତ, 6:30 ରାଜ୍ୟସ୍ତରୀୟ ପ୍ରସାରଣରେ ଉଜ୍ଜ୍ୱଳ ଆମ ଦେଶ। ଆଜିର ପ୍ରସଙ୍ଗ ଶୁଣିପାରିବେ ସନ୍ଧ୍ୟା 6:55, 7:25 ଜିଲ୍ଲା ହାଲଚାଲ, ଆଜି ଏଥିରେ ସ୍ଥାନ ପାଇଛି ନୟାଗଡ଼ ଜିଲ୍ଲା।

ସନ୍ଧ୍ୟା 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତଖୋଲା। ଆଜି ଏଥିରେ ଶୁଣିବେ ପରିବେଶ ସନ୍ତୁଳନରେ ପ୍ରାଣୀମାନଙ୍କ ଭୂମିକା ସମ୍ପର୍କରେ। ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ସନ୍ତୋଷ ପଣ୍ଡାଙ୍କ ସହ ଆଲୋଚନା। ରାତି 8:00 ହିନ୍ଦୀ ଆଲବମ୍ ଗୀତ। 8:15 ତୁଳସୀ ରାମାୟଣର 60ତମ ଭାଗ। ହିନ୍ଦୀ ଭକ୍ତିଗୀତ ଶୁଣିପାରିବେ ରାତି 8:25। 8:30 ହିନ୍ଦୀ କଥାଚିତ୍ର ଗୀତ।

ରାତି 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ, ରାତି 10:00 ପ୍ରଚାର କରିବୁ ଓଡ଼ିଆ ଲଘୁ ସଙ୍ଗୀତ, 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ସନ୍ତୁର ବାଦନ, ପରିବେଷଣ କରିବେ ପଣ୍ଡିତ ଉଲ୍ଲାସ ବାପଟ। ରାତି 11:10 କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ।

0: କାର୍ଯ୍ୟକ୍ରମ ସମ୍ପର୍କରେ କାର୍ଯ୍ୟକ୍ରମ ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ପ୍ରସାରଣରେ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ଅଛନ୍ତି କଳ୍ପନାରାଣୀ ସାହୁ।

0: କୋଉଠି ରହିଯାଉଛି ଅଳିଆ ଟ୍ରାକ୍ଟର ନେଇନି, ଆମେ ଫୋନ କରିକି କହିଦଉଛୁ ଯେ ନାଇଁ ଏଇଠି ଅଳିଆ ରହିଯାଇଛି କି ଏଇଠି ଲୋକମାନେ ପକେଇ ଦେଇଛନ୍ତି ଉଠେଇ ଦିଅନ୍ତୁ। ତାପରେ ଘର ଘରକୁ ଆମର ସ୍ୱଚ୍ଛ ସେବାରେ ଯାଉଛି, ଯେତିକି ପାରୁଛୁ ଆମେ ଦିନକୁ 10ଟା 20ଟା ଘର ଭିଜିଟ୍ କରୁଛୁ ଯେ ଓଦା ଶୁଖିଲା ଅଲଗା ଦିଅନ୍ତୁ, ବାହାରେ ପକାନ୍ତୁନି, ନିଜେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ଦିଅନ୍ତୁ।
1: ଆମର ମ୍ୟୁନିସିପାଲିଟି ତରଫରୁ ଯୋଉ ଅଳିଆ ସବୁ ଘରୁ ଘରୁ ଯାଉଛି ତା ପାଇଁ ବ୍ୟବସ୍ଥା ସବୁ କରାଯାଇଛି, ଆମର ଅଛନ୍ତି ସୁପରଭାଇଜର ମ୍ୟାଡମ, ସେଇ ବିଷୟରେ କହିବେ।
2: ନମସ୍କାର ମ୍ୟାଡମ, ମୋ ନାଁ ତମସା ଲାଇଟ। ମ୍ୟାଡମ ଆମର ଟୋଟାଲ 16ଟା ଗାଡି ଚାଲୁଛି ସ୍ୱଚ୍ଛ ସେବାରେ, ଆମର 2ଟା ଏମସିସି ଏମଆରଏଫ, ୱେଲ୍ ସେଣ୍ଟର 1, ୱେଲ୍ ସେଣ୍ଟର 2, ଗୋଟେ ଅଛି ବ୍ରାହ୍ମଣୀ ଗାଁରେ ଆଉ ଗୋଟେ ଅଛି ଆମର ଓଲ୍ଡ ଟାଉନରେ। ସବୁ ଘର ଘର କାକୁ ହେଇଛି ଓଦା ଶୁଖିଲା ଅଲଗା ଅଲଗା ଦିଅନ୍ତୁ, ତ ସେଇ ହିସାବରେ ଆମର 8ଟା ଗାଡି ଏପଟେ ଯାଏ, 8ଟା ଗାଡି ସେପଟେ ଯାଏ। ଆଉ ସେଠି ଆମର ଏସଏଚଜି ମା ମାନେ ସବୁ ଅଛନ୍ତି, ନିଜଗଡ଼ରେ ଆମର 2ଟା ଏସଏଚଜି ଗ୍ରୁପ କାମ କରୁଛନ୍ତି ଆଉ ବ୍ରାହ୍ମଣୀ ଗାଁରେ 3ଟା। ତ ଏଠୁ ଗାଡି ଗଲା ପରେ ଏମଆରଏଫ ମାନେ ହେଲା ଆମର ଯୋଉଠି ଶୁଖିଲା ଜିନିଷ ଗୁଡା ଦିଆ ହୁଏ, ତ ଶୁଖିଲା ଜିନିଷକୁ ସେମାନେ ଫେର ଅଲଗା ଅଲଗା କରନ୍ତି, ପ୍ଲାଷ୍ଟିକ ବୋତଲ ଅଲଗା କରନ୍ତି, କାଚ କାଗଜ ଏଗୁଡା ସବୁ କାଟିକି ଅଲଗା ଅଲଗା ଆମର ଘର କରାହେଇଛି, ସେ ଭିତରେ ସବୁ ରଖାହୁଏ, କବାଡ଼ିଆ ସବୁ ତାକୁ ନେଇକି ଯାଆନ୍ତି। ଓଦା ମାଲ ପାଇଁ ମ୍ୟାଡମ ଆମର ମେସିନ ଲାଗିଛି, ତାକୁ ଆମର ସବୁ କଟା ହୁଏ, ଆମର କୁଣ୍ଡ ଅଛି, ସେ କୁଣ୍ଡରେ ପ୍ରଥମେ ଗୋବର ଲିପା ହୁଏ, ଗୋଟେ ଲେୟାର ଆମର ସେ ଓଦା ମାଲ ପଡେ। ତାପରେ ଆମର ଗୋଟେ ସଲ୍ୟୁସନ ତିଆରି ହୁଏ ମ୍ୟାଡମ, ଯୋଉଟା କି ଆମେ ଇଏମ ସଲ୍ୟୁସନ କହୁଛୁ, ଆମର ଦହି ଆଉ ଗୁଡରେ ତାକୁ ଆମର ସେ କୁଣ୍ଡ ଭିତରେ ପକା ହୁଏ, ସେ 45 ଦିନ ପର୍ଯ୍ୟନ୍ତ ସେ କୁଣ୍ଡରେ ରୁହେ। ତାପରେ ସେ ତାକୁ ଆମ ଏସଏଚଜି ମା ମାନେ ବାହାର କରିକି ଶୁଖାନ୍ତି ଖରାରେ, ତାପରେ ତାକୁ ଆମର ଖତ ପ୍ରସ୍ତୁତ ହୁଏ, ସେଠି ବି ଆମର କିଛି ରେଭିନ୍ୟୁ ଜେନେରେଟ ହଉଛି କେଉଁଝର ମ୍ୟୁନିସିପାଲିଟି ପାଇଁ। ତା ସହିତ ଆମର ଯୋଉ ମା ମାନେ କାମ କରୁଛନ୍ତି ତାଙ୍କୁ ଦରମା ହିସାବରେ ଦିଆ ହଉଛି, ସେମାନେ ବି ଆର୍ଥିକ ସ୍ୱାବଲମ୍ବୀ ହେଇପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ବି ମଧ୍ୟ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯୋଉଥିପାଇଁ କି ବହୁତ ସାରା ଲେଡିଜ୍ ସେଠି ଏନଗେଜ୍ ହେଇକି ଅଛନ୍ତି।
1: ପୁତୁଲି ଜେନା, ସ୍ୱଚ୍ଛତା ବିଷୟରେ ସମାଜ ଗୁଡ଼େ ବାର୍ତ୍ତା ରହିଛି ମୋର।

ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ଅନିତା ତେର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ

କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଆଜି ସୁଦ୍ଧା 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଶ୍ରୀ ମୋଦି ଅତିକ୍ରମ କରିଛନ୍ତି। 1952 ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ନେହେରୁଙ୍କର କାର୍ଯ୍ୟକାଳ 4,398 ଦିନ ଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସେହି ଦେଶଗୁଡ଼ିକର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର 23 ବିଭାଗ ଓ 5 ନିର୍ଦ୍ଦେଶାଳୟରେ 205 ଜଣ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ଶିବିରର ପ୍ରଥମ ଦିନରେ ଆଜି ଓଡ଼ିଆ ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ, କମ୍ପ୍ୟୁଟରରେ ଓଡ଼ିଆ ଟାଇପ୍, ଉଶ୍ୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ଇଂରାଜୀରୁ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା ଏବଂ ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ଶପଥ ନେଇଛନ୍ତି। ଓଇଆର୍ସି କାର୍ଯ୍ୟାଳୟ ପରିସରରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମାରୋହରେ ଶକ୍ତି ବିଭାଗ, ଓଏଚ୍ପିସି, ଗ୍ରିଡ୍କୋ, ଓପିଟିସିଏଲ୍, ଓଇଆର୍ସିର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ଆର୍ଥିକ ଦୁର୍ବଳ ବର୍ଗର ପରିବାର ବିଭିନ୍ନ ସରକାରୀ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଅର୍ବାନ୍ ଏକାଡେମୀରେ ସହଯୋଗ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା। ସହଯୋଗ ସର୍ଭେ ସମୟରେ ପଚରାଯାଉଥିବା ପ୍ରଶ୍ନ ଏବଂ ସେଗୁଡ଼ିକର ଉତ୍ତର ସମ୍ବଳିତ ଏକ ପୁସ୍ତିକାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଉନ୍ମୋଚନ କରିଥିଲେ। ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କର ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନ ଓ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରିବା ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱଚ୍ଛ ସାଥୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବସ୍ତି ବାସିନ୍ଦା ସଂଘର ପ୍ରତିନିଧିମାନେ ମତ ରଖିଥିଲେ। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ତଥା କମିଟିର ସଭାପତି ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତଟ ରେଳବାଇ ଅଧୀନରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ 326,
ବିଏସ୍ଏନ୍ଏଲ୍ର 66ଟି 4G

0: ଟାୱାର ସ୍ଥାପନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଇଟିଡିଏ ପକ୍ଷରୁ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ 420ଟି ଗ୍ରାମର ତାଲିକା ଏବଂ ପିଏମ୍ଜିଏସ୍ୱାଇର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଟ୍ରାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲାରେ ପେଟ୍ରୋଲିୟମ୍ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ, ବଣ୍ଟନ ଏବଂ କଳାବଜାର ରୋକିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଭଳି ଜରୁରୀ ପେଟ୍ରୋଲିୟମ୍ ସାମଗ୍ରୀର ସ୍ଥିତି ଓ ଉପଲବ୍ଧତା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ହରିଚନ୍ଦନପୁର, ବାଂଶପାଳ ଏବଂ ତେଲକୋଇ ବ୍ଲକରେ ପେଟ୍ରୋଲିୟମ୍ ସାମଗ୍ରୀର ସୁବିଧାଜନକ ବଣ୍ଟନ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ତୈଳ କମ୍ପାନୀର ପ୍ରତିନିଧିମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ଅପରାଧ ସମୀକ୍ଷା ବୈଠକ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ବରିଷ୍ଠ ପୁଲିସ୍ କର୍ମଚାରୀ ଯୋଗ ଦେଇଥିଲେ। ଜିଲ୍ଲାରେ ଆପରାଧିକ ଗତିବିଧି, ସ୍ଥିତି ଏବଂ ଥାନାଗୁଡ଼ିକରେ ବିଭିନ୍ନ ମାମଲାର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ମହିଳା ଓ ଶିଶୁମାନଙ୍କ ବିରୋଧରେ ଘଟୁଥିବା ମାମଲା, ନିଖୋଜ ଶିଶୁ, ପୋକ୍ସୋ ଆଇନ, ମାଦକ ଦ୍ରବ୍ୟର ଚୋରାଚାଲାଣ, ଆଇନ ଶୃଙ୍ଖଳା ସ୍ଥିତି ଆଦି ବିଷୟଗୁଡ଼ିକ ଉପରେ ଆରକ୍ଷୀ ଅଧୀକ୍ଷକ ପୁଲିସ୍ ଅଧିକାରୀମାନଙ୍କୁ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝି ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝି ଅନୁରୋଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ବିମାନ ବନ୍ଦର କାର୍ଯ୍ୟର ଆଜି ସମୀକ୍ଷା କରାଯାଇଛି। ପୂର୍ତ୍ତ ବିଭାଗ ରାସ୍ତାର ସର୍ବୋଚ୍ଚ ଯନ୍ତ୍ରୀ ଶିବବ୍ରତ ତିରିଆ ବିମାନ ବନ୍ଦରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହିତ ରନ୍ୱେ, ଟିକେଟ୍ କାଉଣ୍ଟର ନିର୍ମାଣ କାର୍ଯ୍ୟର ଯାଞ୍ଚ କରିଛନ୍ତି। ସୂଚନା ଅନୁସାରେ ଖୁବ୍ ଶୀଘ୍ର ବିମାନ ବନ୍ଦରର ଟ୍ରାଏଲ୍ ରନ୍ ହେବ ବୋଲି ଜଣାପଡ଼ିଛି। ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲଙ୍କ ନିର୍ଦ୍ଦେଶନାରେ ଆଜିଠାରୁ ଓଡ଼ିଶୀ ନୃତ୍ୟ କର୍ମଶାଳା ଆରମ୍ଭ ହୋଇଛି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ଖ ଚମ୍ପୁ ଆଧାରିତ ଅଭିନୟର ପଦ୍ମଶ୍ରୀ ମୁଦଗଲ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। କର୍ମଶାଳାରେ 50ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ରବିଧାନ କିଣା ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 50ଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ 2,577 ଜଣ ଚାଷୀଙ୍କଠାରୁ 1,33,146 କ୍ୱିଣ୍ଟାଲ ଧାନ କିଣାଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଚାଷୀମାନଙ୍କୁ ସୁବିଧାଜନକ ପରିବେଶରେ ଧାନ ବିକ୍ରି କରିବା ପାଇଁ ସୁଯୋଗ ଦେବା ସହିତ ସ୍ୱଚ୍ଛ ଓ ଶୃଙ୍ଖଳିତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କେତେକ ସ୍ଥାନ, ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଖୁବ୍ ଶୀଘ୍ର ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚଳିତ ସପ୍ତାହର ଶେଷ ଆଡ଼କୁ ମୌସୁମୀ ବାୟୁ ଓଡ଼ିଶାକୁ ଆଗମନ କରିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ପାଗ ଅନୁକୂଳ ଥିବାରୁ ରାଜ୍ୟର କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ ଏବଂ ବଜ୍ରପାତ ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ନିରନ୍ତର ଶାସନର

0: ବାର ବର୍ଷ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା ଏପର୍ଯ୍ୟନ୍ତ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ନିରନ୍ତର ଶାସନର 12 ବର୍ଷ ସଫଳତାର ସହ ପୂରଣ ହୋଇଛି 140 କୋଟିରୁ ଅଧିକ ଲୋକଙ୍କ ଭାଷା ସଂସ୍କୃତି ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି ଭାରତ ଇତିହାସରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା ବିକାଶ ପ୍ରଯୁକ୍ତିବିଦ୍ୟା ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି 12 ବର୍ଷର ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଏକ ବଡ଼ ସଫଳତା ଆର୍ଥିକ ସମାବେଶୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ପ୍ରାୟ 50 କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ସହାୟତା ପ୍ରଦାନ କରାଯାଇପାରୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର 4 କୋଟି ଲୋକଙ୍କୁ ଘର ପ୍ରଦାନ କରିଛି ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଏବଂ ଉଜ୍ଜଳା ଯୋଜନାରେ 10 କୋଟିରୁ ଅଧିକ ମହିଳା ସାମିଲ ହେବା ଦେଶରେ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ଏକ ସର୍ବବୃହତ୍ ସ୍ୱାସ୍ଥ୍ୟବୀମା ଯୋଜନା ଭାବେ ମାନ୍ୟତା ପାଇଛି କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ବିଭିନ୍ନ ହିତାଧିକାରୀଙ୍କ ପାଖରେ ପହଞ୍ଚିସାରିଛି ସମାଜର ସମସ୍ତ ବର୍ଗର 70 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ ଦେଶର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ରେଳ ଓ ସଡ଼କ ଯୋଗାଯୋଗ ଅଧିକ ବ୍ୟାପକ ହୋଇଛି କାଶ୍ମୀରକୁ କନ୍ୟାକୁମାରୀ ସହ ଯୋଡ଼ୁଥିବା ରେଳ ଯୋଗାଯୋଗ ମଧ୍ୟରେ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯାଇଛି ଦେଶରେ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ବୃଦ୍ଧି ପାଇବା ସହ ବନ୍ଦେ ଭାରତ ଓ ନମୋ ଭାରତ ଭଳି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ରେଳବାଇ ଆଧୁନିକୀକରଣକୁ ପ୍ରତିପାଦନ କରୁଛି ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି ସ୍ୱଳ୍ପ ମୂଲ୍ୟରେ ଇଣ୍ଟରନେଟ୍ ଏବଂ 5G ସେବା ପ୍ରଦାନ ଭାରତକୁ ଏକ ଡିଜିଟାଲ ଶକ୍ତି କ୍ଷେତ୍ରରେ ପରିଣତ କରିଛି ସଂସ୍କାରମୂଳକ GST ପରିବର୍ତ୍ତନ ଦେଶକୁ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ କରିଛି କର ବ୍ୟବସ୍ଥା ସରଳ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ବ୍ୟାପକ ଉନ୍ନତି ହୋଇଛି ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିଛି ବିଶ୍ୱସ୍ତରରେ ଭାରତ ମୋବାଇଲ ପ୍ରତିରକ୍ଷା ସାମଗ୍ରୀ ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଛି ମହିଳା ସଶକ୍ତିକରଣ ଏବଂ କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ଆୟ ବୃଦ୍ଧିରେ ସହାୟକ ହୋଇଛି ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଦେଶ ଦ୍ରୁତ ଗତିଶୀଳତା ଲାଭ କରୁଛି
1: ଶେଷ ହେଲା ଆଜିର ପ୍ରସଙ୍ଗ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ତୁଲାଇକରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜନିକରି କ୍ୟାବିନେଟ୍ ଥି ପାରିଥିଲା ସଂକଳ୍ପ। 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନୀ କରିଛେ ଓଡ଼ିଶା, ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ। ଆଉ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ରାଜ୍ୟର ସବୁ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁନୁ ଅତ୍କା ସମ୍ୟାତକ ଦାୟିତ୍ୱ ତୁଲାଇଥିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ରଚିଛନ୍। 2014 ମେ ମାସର 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପହିଲା ଥର ଲାଗି ଶପଥ ନେଇଥିଲେ। ଆଜତକ୍ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ହିସାବେ 4,399 ଦିନ ଦାୟିତ୍ୱ ଥି ରହିସାରିଲେନ। ଇ କ୍ଷେତ୍ର ଥି ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କର କାର୍ଯ୍ୟକାଳ ସମୟକେ ପାର କରିଛନ୍। 1952 ମେ ମାସର 13 ପଣ୍ଡିତ ନେହେରୁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। 1964 ମେ ମାସର 27 ତକ୍ ସେ ପ୍ରଧାନମନ୍ତ୍ରୀ ଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିନୁ ସବୁନୁ ଉଚ୍ଚା ନିର୍ବାଚିତ ପଦବୀକେ ଶ୍ରୀ ମୋଦିଙ୍କର ଉପରକେ ଉଠବାରଟା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଥି ରହିଥିବାର ସୁଯୋଗ ଆଉ ସାମାଜିକ ଗତିଶୀଳତାର ଗୋଟିଏ ଉଦାହରଣ ହୋଇଛେ। ତାଙ୍କର ନେତୃତ୍ୱ ଥି ଭିତରେ ଭାରତ ପୃଥିବୀର ଦ୍ରୁତ ପ୍ରଗତିଶୀଳ ପ୍ରମୁଖ ଅର୍ଥନୀତି ଭାବେ ନିଜର ସ୍ଥିତିକେ ବରକସ କରିପାରିଛେ। 30 ଏତକା ଦେଶ ଶ୍ରୀ ମୋଦିଙ୍କୁ ସେମାନଙ୍କର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଥି ସମ୍ମାନିତ କରିସାରିଛନ୍। ବୈଷୟିକ କ୍ଷେତ୍ର ଥି ଭିନ୍ ଭିନ୍ ରାଷ୍ଟ୍ର ତାଙ୍କୁ ସର୍ବାଧିକ ଲୋକପ୍ରିୟ ନେତା ଭାବେ ମାନ୍ୟତା ଦେଇଛନ୍। ଏହି ସଫଳତା ଲାଗି ଶ୍ରୀ ମୋଦିଙ୍କୁ ପୃଥିବୀର ଭିନ୍ ଭିନ୍ ରାଷ୍ଟ୍ର ନେତା ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ରାଷ୍ଟ୍ରପତି କହିଛନ୍, ଏହି ଐତିହାସିକ ସଫଳତା ଦେଶବାସୀଙ୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବାର ବିଶ୍ୱାସକେ ଦର୍ଶାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାବାର ସହିତ ଏହି ସଫଳତା କୋଟି କୋଟି ଦେଶବାସୀଙ୍କର ଆଶା ଆଉ ଆକାଂକ୍ଷାର ପ୍ରତିଫଳନ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନା କରିଥିବାରୁ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍, ତାଙ୍କର ଏହି କାଳଜୟୀ ସଫଳତା ଖାଲି ଶାସନ ସମୟର ଗୋଟିଏ କାଳଖଣ୍ଡ ନୁହେଁ, ଇଟା ହିମାଳୟ ବାଗିର ଅଟଲ ସଂକଳ୍ପ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଉ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ସମସ୍ୟାର ସ୍ୱୀକୃତି। ଇଟା ଫି ଭାରତୀୟଙ୍କର ମନକେ ଜିତିବାର ସହିତ ଶଙ୍କର ମନେ ନୂଆ ଆତ୍ମବିଶ୍ୱାସ ଭରି ଦେଇଛେ ବୋଲି ଶ୍ରୀ ମାଝୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏ ଅବସରରେ କହିଛନ୍, ଆଜିର ଦିନଟା ସେବା ଆଉ ସମର୍ପଣର ଗୋଟିଏ ନୂଆ କୀର୍ତ୍ତିମାନ ସ୍ଥାପନା କରିଛି। ପ୍ରଧାନମନ୍ତ୍ରୀଙ୍କର ସକ୍ଷମ ନେତୃତ୍ୱ ଥି ଦେଶ

0: ଜନ ସେବା ଆଉ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ନେଇକିରି ସଫଳତାର ସହିତ ଆଗକେ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଭାରତ 2047 ମସିହା ତକ୍ ବିକଶିତ ସମୃଦ୍ଧ ଆଉ ପ୍ରଗତିଶୀଲ ହେବା ବୋଲି ଶ୍ରୀ ପ୍ରଧାନ କହିଛନ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ଭିଲ୍ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ହୋଇଥିବାର କାର୍ଯ୍ୟକ୍ରମଟି ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍।
1: ତାଙ୍କର ଏଇ ଦୀର୍ଘ ଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନର 12 ବର୍ଷର ପୂର୍ତ୍ତି ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହେଉଥିବାର ଖବର ଆମକୁ ମିଳିଛି। ଦେଶର ସବୁଠାରୁ ଲମ୍ବା ସମୟ ଧରିକରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ବାବଦେ ଗୋଟିଏ ସଂକଳ୍ପ ପାରିତ କରାଯିବାର ସହିତ କ୍ୟାବିନେଟ୍ ସଦସ୍ୟମାନେ ଠିଆ ହୋଇକରି ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍। ଏ ବାବଦେ କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍।
2: ଆଜ 10 ଜୁନ୍ 2026 କା ଦିନ ଭାରତୀୟ ଲୋକତନ୍ତ୍ର କି ଯାତ୍ରା ମେ ଏକ ଐତିହାସିକ ଓ ପ୍ରେରଣାଦାୟୀ ପଡ଼ାବ କେ ରୂପ ମେ ଅଙ୍କିତ ହୁଆ ହୈ। ଆଜ ଶ୍ରୀ ନରେନ୍ଦ୍ର ମୋଦି ଜୀ ନିର୍ବାଚିତ ପ୍ରଧାନମନ୍ତ୍ରୀ କେ ରୂପ ମେ ସର୍ବାଧିକ ଅବଧି ତକ ନିରନ୍ତର ଦେଶ କି ସେବା କରନେ ୱାଲେ ପ୍ରଧାନମନ୍ତ୍ରୀ ବନ ଗଏ ହୈ। ଉନ୍ହୋନେ ନିର୍ବାଚିତ ପିଏମ୍ କେ ତୌର ପର 4,399 କି ନିରନ୍ତର ସେବା କା କୀର୍ତ୍ତିମାନ ସ୍ଥାପିତ କିଆ ହୈ, ଜୋ ସ୍ୱତନ୍ତ୍ର ଭାରତ କେ ଇତିହାସ ମେ ପହଲି ବାର ହୋ। ୟହ ଅବସର ଭାରତ କି ଲୋକତାନ୍ତ୍ରିକ ଚେତନା, ଜନ ବିଶ୍ୱାସ ଔର ଜନ ଭାଗିଦାରୀ କି ଶକ୍ତି କା ପ୍ରତୀକ।
0: ନୀତି ଆୟୋଗର ଗୋଟିଏ ଜରୁରୀ ବୈଠକ ଆଜି ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାଟି ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ବୈଠକଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧିତ ଭିନ୍ ଭିନ୍ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଗଲା 12 ବର୍ଷର ଭିତରେ ଭାରତ ପୃଥିବୀର ଗୋଟିଏ ପ୍ରମୁଖ ରପ୍ତାନୀକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଯଶବୀର ସିଂହ କହିଛନ୍। ଭୁବନେଶ୍ୱରର ଗୋଟିଏ ସାମ୍ବାଦିକ ସମ୍ମିଳନୀକେ ସମ୍ବୋଧିତ କରିକରି ସେ କହିଛନ୍, ଓଡ଼ିଶାର ଲମ୍ବା ସମୁଦ୍ର ଖଣି, ଅନୁକୂଳ ଜଳଜ କୃଷି ପରିବେଶ ଆଉ ଦୃଢ଼ ମାଛଚାଷ ଭିତ୍ତିଭୂମି ରହିଛି। ଏଥିଲାଗି 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଓଡ଼ିଶା କରିଛି। ରାଜ୍ୟର ଆଘର ବଛରନୁ ରପ୍ତାନୀ ପରିମାଣଟି 9.63% ଆଉ ରପ୍ତାନୀ ମୂଲ୍ୟଟି 11.90% ଅଭିବୃଦ୍ଧି ରେକର୍ଡ କରିଛି। ଓଡ଼ିଶାର 64ଟା ପଞ୍ଜୀକୃତ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ, 45ଟା ପ୍ରକ୍ରିୟାକରଣ ପ୍ଲାଣ୍ଟ, ଆଧୁନିକ ଶୀତଳ ସଂରକ୍ଷଣ ସୁବିଧା ଆଉ 36ଟା ଚିଙ୍ଗିଡ଼ି ହାଚେରୀ ରହିଛି। ବଛରକ ଭିତରେ ଭାନାମେଇ ଚିଙ୍ଗିଡ଼ି ଉତ୍ପାଦନ 53,628 ମେଟ୍ରିକ୍ ଟନ୍ ପହଞ୍ଚିଛି। ସେ ଆହୁରି କହିଛନ୍, 2014-15 2025-26 ଆର୍ଥିକ ବଛର ଭିତରେ ଭାରତର ରପ୍ତାନୀ ଉଲ୍ଲେଖନୀୟ ଅଭିବୃଦ୍ଧି ରେକର୍ଡ ହୋଇଛି। ମୋଟ ରପ୍ତାନୀ 468 ବିଲିୟନ ଆମେରିକୀୟ ଡଲାରନୁ ବଢ଼ିକରି 863 ବିଲିୟନ ପହଞ୍ଚିଛି। ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ଉସୋ, ବୟନ ଶିଳ୍ପ, କୃଷି ଉତ୍ପାଦ, ସାମୁଦ୍ରିକ ଉତ୍ପାଦ, ରତ୍ନପଥର ଆଉ ଅଳଙ୍କାର ଉତ୍ପାଦ ରପ୍ତାନୀ ବଢ଼ଭାରକେ ଲାଗିଛି। ଦେଶର ଗ୍ରାମୀଣ ବିକାଶ ଲାଗି ସରକାର 1,25,000 କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଦେଇଛନ୍ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ଭିନ୍ ଭିନ୍ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହିତ ଆଭାସୀ ଜରିଆ ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍, ଆଘନୁ ମନରେଗା ଯୋଜନା ଅଧୀନତି ସରକାର 30,000 କୋଟି ଟଙ୍କାର ଆବଣ୍ଟନ କରିସାରିଛନ୍। ଇତାର ଛଡ଼ା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ 95,692 କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ଏବଂ 29 ତାରିଖ ହେବାରକେ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକେ ସୁରକ୍ଷିତ ଆଉ ଶୃଙ୍ଖଳିତ ଭାବେ କରବାର ଲାଗି କଟକ ନଥିବା ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଏ ଅବସରରେ ଭକ୍ତମାନଙ୍କର ସମାଗମକେ ନଜରଥି ରଖିକରି ଭିଡ଼ ନିୟନ୍ତ୍ରଣ, ଯାଆସ ପରିଚାଳନା ଆଉ ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରିବାର ଉପରେ ବୈଠକଟି ସମୀକ୍ଷା କରାଯାଇଥିଲା। ସବୁ ବିଭାଗ ଭିତରେ ଠିକ୍ ତାଲମେଲ ରଖିକରି ଭକ୍ତମାନଙ୍କ ଲାଗି ଗୋଟିଏ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ପରିବେଶ ସୁନିଶ୍ଚିତ କରବାରକେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ

ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସାତସୂତ୍ରୀ ବିଶିଷ୍ଟ ଅଭିନନ୍ଦନ ସଂକଳ୍ପ ଶ୍ରୀ ମୋଦିଙ୍କ ନିକଟକୁ ଛୁଟୁଛି ବିଶ୍ୱ

0: ନେତୃବୃନ୍ଦଙ୍କ ଅଭିନନ୍ଦନର ସୁଅ। ଦେଶରେ ଏନ୍ଡିଏର ବାର ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଜି ଏକ ସଂକଳ୍ପ ପାରିତ କରାଯାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ପୂର୍ବରୁ ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ 4,358 ଦିନକୁ ଅତିକ୍ରମ କରିଛନ୍ତି। ଦେଶ ପ୍ରତି ଶ୍ରୀ ମୋଦିଙ୍କର ନିରନ୍ତର ଉତ୍ସର୍ଗୀକୃତ ସେବା ତଥା ବିଭିନ୍ନ ସଫଳତା ହାସଲ କରିବା ଦିଗରେ ନିଜର ପ୍ରତିବଦ୍ଧତା ସ୍ୱରୂପ ଆଜି କ୍ୟାବିନେଟ୍ର ଏହି ସଂକଳ୍ପକୁ ଶ୍ରୀ ବୈଷ୍ଣବ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ଐତିହାସିକ ସଫଳତା ହାସଲ କରିବା ପରିପ୍ରେକ୍ଷୀରେ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଏକ 7 ସୂତ୍ରୀ ବିଶିଷ୍ଟ ସଂକଳ୍ପକୁ ଅନୁମୋଦନ କରିଛି।
1: आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 दिन की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ है। इससे पूर्व श्री जवाहरलाल जी नेहरू ने 1952 से लेकर 1964 तक निरंतर 4,398 दिन तक इस पद को सुशोभित किया था। मुख्य बात यह है, यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है।
0: ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗରିବ ବର୍ଗ ତଥା ଲୋକକୈନ୍ଦ୍ରିକ ଶାସନ ଉପରେ ପ୍ରାଧାନ୍ୟ ଦେବା ସହିତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ଦିଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଦେଶର ପ୍ରତ୍ୟେକ ପରିବାର ବର୍ଗଙ୍କୁ ପକ୍କା ଘର, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଭଳି ପ୍ରାଥମିକ ସୁବିଧା ଯୋଗାଇ ଦେବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସୁଫଳ ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଦେଶରେ 80 କୋଟିରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ ମୁକ୍ତ ମେଡିକାଲ ଚିକିତ୍ସାର ସୁଫଳ 60 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ ହେଉଛି। ଆଜିର ଏହି ସଂକଳ୍ପଗୁଡ଼ିକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ଆତ୍ମବିଶ୍ୱାସକୁ ସଶକ୍ତ କରିବା ସହିତ 25 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସଫଳ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଗତ 12 ବର୍ଷ ଧରି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସର୍ବଦା ଯୁବବର୍ଗଙ୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଛନ୍ତି। ଏହାଦ୍ୱାରା ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇପାରିଛି। ଏତଦ୍ବ୍ୟତୀତ ଚନ୍ଦ୍ରାୟନ ମିଶନ ସମେତ ବିଭିନ୍ନ ବୈଜ୍ଞାନିକ ସଫଳତା ଭାରତ ହାସଲ କରିପାରିଛି।
1: प्रधानमंत्री जी युवा शक्ति को भारत की सबसे बड़ी पूंजी मानते हैं और इसीलिए प्रधानमंत्री जी ने कौशल विकास, स्टार्टअप इंडिया, इनोवेशन, डिजिटल इकोनॉमी, स्पोर्ट्स, उद्यमियता और फिटनेस को बहुत एक एम्फेसिस के साथ कई तरह के प्रोग्राम्स बनाए, जिसमें भारत को एक बहुत बड़ी खेल शक्ति के रूप में उभरा है, वर्ल्ड के 3 लार्जेस्ट स्टार्टअप इकोसिस्टम्स के रूप में उभरा है। मिशन चंद्रयान और वैज्ञानिक क्षमता हमारी देश की इस कार्यकाल में बहुत बड़ी है।
0: ସେହିଭଳି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଏ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଲକ୍ଷପତି ଦିଦି ଅଭିଯାନ ସଫଳ ହୋଇଛି। ଏହାଛଡ଼ା ଧୂମବିହୀନ ରୋଷେଇ ଘର ସ୍ଥାପନ କରିବା ସହିତ ବିଭିନ୍ନ ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ବିଧେୟକ ସରକାର ପାରିତ କରିଛନ୍ତି। ଶ୍ରୀ ବୈଷ୍ଣବ ବିକଶିତ ଭାରତ ଗଠନ ଦିଗରେ କୃଷକମାନଙ୍କୁ ଏକ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରିବା ସହିତ ପିଏମ୍ କିଷାନ ସମ୍ମାନନିଧି ଯୋଜନା ଏବଂ କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହାଦ୍ୱାରା କୃଷି ଦ୍ରବ୍ୟ ଉତ୍ପାଦନ ରପ୍ତାନୀ ପରିମାଣ 5,00,000 କୋଟି ଟଙ୍କା ଅତିକ୍ରମ କରିପାରିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ବିଭିନ୍ନ ପ୍ରକଳ୍ପ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି
1: आज कैबिनेट में 3 फैसले लिए गए। एक फैसला अहमदाबाद में मेट्रो के विस्तार का है और 2 फैसले अमरावती, जो कि आंध्र प्रदेश का नया कैपिटल निर्मित हो रहा है, बन रहा है, डेवलप हो रहा है, उसके 2 फैसले लिए गए। अहमदाबाद मेट्रो का फेज 2A कोटेश्वर रोड से एयरपोर्ट का कॉरिडोर आज अप्रूव हुआ है कैबिनेट में।
0: आप संवाद सुनुंच आकाशवाणी।

ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଥିବାରୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଏହି ଐତିହାସିକ ସଫଳତା କେବଳ ଦାୟିତ୍ୱ ନିର୍ବାହ କରିବାର କାର୍ଯ୍ୟ ଅବଧି ନୁହେଁ, ବରଂ ଜାତୀୟ ବିକାଶ ଯାତ୍ରାରେ ଏକ ରୂପାନ୍ତରୀକରଣ ଯୁଗର ପ୍ରତିଫଳନକୁ ଦର୍ଶାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ବିଶ୍ୱବ୍ୟାପୀ ଅଭିନନ୍ଦନର ସୁଅ ଛୁଟୁଛି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଇ ଦେଶର ଲୋକଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଶ୍ରୀ ମୋଦିଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭାନ୍ ଡେର୍ ଲିୟାନ୍ ଦେଇଥିବା ବାର୍ତ୍ତାରେ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଚନ୍ଦ୍ରରେ ଅବତରଣ କରିବା ସହିତ ଭାରତର ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଅଧିକ ସଶକ୍ତ ହୋଇପାରିଛି। ଭାରତରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଶ୍ରୀ ମୋଦିଙ୍କର ଦଶନ୍ଧି ଦଶନ୍ଧି ଧରି ଉତ୍ସର୍ଗୀକୃତ ଜନସେବା ଏବଂ ସଫଳ ନେତୃତ୍ୱର ଏହା ହେଉଛି ଏକ ସଶକ୍ତ ପ୍ରତିଫଳନ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡାଓଲିଡେସ୍ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବା ଲାଗି ଆଗ୍ରହୀ ବୋଲି କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ଅର୍ଥନୈତିକ ଓ ବିକାଶର ପ୍ରଗତିକୁ ଉତ୍ତମ ରୂପେ ମାର୍ଗଦର୍ଶନ ଦେବା ସହିତ ବିଶ୍ୱସ୍ତରରେ ଭାରତର ସଫଳତାକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରାଇବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ଭାରତରେ ଅବସ୍ଥାପିତ ଇସ୍ରାଏଲ୍ର ଦୂତ ରିଭେନ୍ ଆଜାର ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି, ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫଳ ହୋଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଥିବା ସହିତ ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଏବଂ ମେଣ୍ଟରେ ଥିବା ସମସ୍ତ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଛନ୍ତି। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମୋଦି ସରକାରଙ୍କ ଦୃଷ୍ଟିକୋଣର ରୂପାନ୍ତରୀକରଣ ଏବଂ ଜାତୀୟ ବିକାଶ କାର୍ଯ୍ୟକ୍ରମ ତଥା ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏନ୍ଡିଏ ଶାସିତ 22 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ନେତା ସଞ୍ଜୟ ଝା, ଶିବସେନା ମୁଖ୍ୟ ଏକନାଥ ସିନ୍ଧେ, ଏଲ୍ଜେପି ଆର୍ର ନେତା ଚିରାଗ ପାଶ୍ୱାନ, ଏନ୍ସିପିର ସୁନେତ୍ରା ପାୱାର ପ୍ରମୁଖ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ବିକଶିତ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଟିମ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ ଲାଗି ସମାବେଶୀ ମାନବ ବିକାଶ। ସମାଜର ତଥା ବୟସ, ଅଞ୍ଚଳ, ଲିଙ୍ଗ ଏବଂ ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ବିକାଶ ଉପରେ ଏହି ବିଷୟବସ୍ତୁ ମାଧ୍ୟମରେ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ସହିତ ଦେଶବ୍ୟାପୀ ପ୍ରତ୍ୟେକ ନାଗରିକଙ୍କ ନିକଟରେ ବିକାଶର ସୁଫଳ ଯେଭଳି ପହଞ୍ଚପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଏକତ୍ରିତ ହୋଇ ତଥା ମୁଖ୍ୟମନ୍ତ୍ରୀମାନେ ଏକତ୍ରିତ ହୋଇ ସମାବେଶୀ ମାନବ ବିକାଶ ଢାଞ୍ଚା, ଉତ୍ପାଦ ଭିତ୍ତିକ ନିଯୁକ୍ତି, ଉଦ୍ୟମିତା ଓ ଅଭିବୃଦ୍ଧି ବିକେନ୍ଦ୍ରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟିଜନିତ ଖାଦ୍ୟ ଯୋଗାଣ ଏବଂ ସମସ୍ତଙ୍କ ଲାଗି ସମାନତା ଓ ସମ୍ମାନ ଉପଲବ୍ଧ କରାଇବା ପ୍ରସଙ୍ଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଅଣୁ ଆର୍ଥିକ ଅନୁଷ୍ଠାନ 2.0 ଲାଗି ଋଣ ନିଶ୍ଚିତ ଯୋଜନାର କାର୍ଯ୍ୟକାରୀ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା ଅଗଷ୍ଟ 31 କିମ୍ବା 20,000 କୋଟି ଟଙ୍କାର ଗ୍ୟାରେଣ୍ଟି ଉପଲବ୍ଧ ହେବା ପର୍ଯ୍ୟନ୍ତ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ସମ୍ବାଦ ଶେଷ ହେଲା।

0: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18 ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି
2: 2017 ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ବାରିପଦା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫଳତାର ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ କରି ଏହି ପ୍ରତିଷ୍ଠାନର ମଜବୁତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ସମୟ ସହିତ ଏହି କଲେଜ ଭିତ୍ତିଭୂମି ଶିକ୍ଷାଗତ କ୍ଷମତା ଚିକିତ୍ସା ପ୍ରଦାନ କରିବା ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଏ ଅଗ୍ରଗତି ଆମକୁ ଦେଇଆସେ ଆଜି ଏହି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ଉତ୍ତର ଓଡ଼ିଶାର ସମଗ୍ର ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପମାନଙ୍କ ଭିତରୁ ଇଏ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି ଇଏ ଆଧୁନିକ ସୁବିଧା ଉନ୍ନତ ନିଦାନ ସେବା ବିଶେଷଜ୍ଞ ଚିକିତ୍ସା ବିଭାଗ ଗୁରୁତର ଚିକିତ୍ସା ସୁବିଧା ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି ମୁଁ ଆପଣମାନଙ୍କର ପାଖରେ ମୁଖ୍ୟ ସେବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ୍ କମ୍ ସମୟ ଭିତରେ ଏ ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରିକି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ୍ MBBS ଛାତ୍ରଛାତ୍ରୀ ପାଠ ପଢ଼ିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢ଼ିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ କେବଳ ଏହି ମୟୂରଭଞ୍ଜରେ ଆମର ଜୈବ ମଣ୍ଡଳ ଶିମିଳିପାଳରେ ଦେଖାଯାଆନ୍ତି
1: ରାଜ୍ୟରେ ପ୍ରଥମ ଥର ପାଇଁ ସୈନିକ ବୋର୍ଡ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି
3: ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ MOU ଆମର 2 ଦିନ ତଳେ ହେଲା ସେ MOU ର ଉଦ୍ଦେଶ୍ୟ ହେଉଛି ଆମର ଯେଉଁମାନେ ସୈନିକମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ ପରେ ଘରେ ବସୁଛନ୍ତି ସେମାନଙ୍କୁ ଗୋଟିଏ ମାନେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆହେବ ଏବଂ ସେଇ ସୁଯୋଗରେ ସେମାନେ ତାଙ୍କର ଡିଗ୍ରୀ ସାର୍ଟିଫିକେଟ୍ ପାଇବେ ଡିଗ୍ରୀ ସାର୍ଟିଫିକେଟ୍ ପାଇସାରିଲା ପରେ ସେମାନେ ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ୍ ହେବେ ଆଣ୍ଡ ସେଥିପାଇଁ ଆମର ଆମେ 3 ବେନିଫିଟ୍ ପାଇଲୁ ଗୋଟେ ହେଉଛି ସେମାନଙ୍କର ଯେଉଁ ମାନେ ଯେଉଁ ସିନ୍ସିୟରିଟି ପଙ୍କଚୁଆଲିଟି ଅଛି ଆମ ଷ୍ଟୁଡେଣ୍ଟ ମାନେ ଦେଖିବେ ଯେ ସେମାନେ କେତେ ସିନ୍ସିୟର ପଙ୍କଚୁଆଲ ତାଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ୍ କରିବ ଥାର୍ଡ ହେଉଛି ସେମାନଙ୍କୁ ଗୋଟେ ଦେଶ ସେବା ହିସାବରେ କାମ କଲେ
1: ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର 2024 November 15 ଦିନ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯାଇଥିବା ବାଘୁଣୀ ଜିନ୍ନତ 4 ଶାବକକୁ ଜନ୍ମ ଦେଇଛି ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଆୟୋଗଙ୍କ ଅନୁମତି ପରେ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା ପରୀକ୍ଷାମୂଳକ ଭାବେ ବାହାର ରାଜ୍ୟରୁ ଶିମିଳିପାଳକୁ ବାଘୁଣୀ ଆଣିବା କାର୍ଯ୍ୟକ୍ରମ ସଫଳ ହୋଇଛି ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି ବିଶ୍ୱରେ କେବଳ ଶିମିଳିପାଳରେ କଳାରଙ୍ଗର ମହାବଳ ବାଘ ଅଛନ୍ତି ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ଆରମ୍ଭ ହୋଇଛି ଚଳିତ ମାସ 28 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ ଜୁଲାଇ ମାସ 5 ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଅଗଷ୍ଟ ମାସ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ହୋଇପାରିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ସେପ୍ଟେମ୍ବର ମାସ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ

0: Dodá, Yuhar ho.
1: Yuhar, Yuhar, babu, aso, boso ho, babu.
0: Dodá ho. Y darí me echa cantando, por dicho.
1: Babu. ¿Oh? Ghe, ghe, mucho. Je, je, te, bodhi, palla, bodhu, bolvar, kotha ho, babu.
0: Bere, ni, bujli, dodá.
1: Dekho, je, amor, jibina, nahi, ghe.
0: ¿Oh?
1: Bhin, bhin, prokaror, dukh, sukh, asi, thisi, babu.
0: Hoy. Hoy.
1: To, dukh, ke, dukh, nahi, boli, giri.
0: ¿Oh?
1: Ar, sukhe, bibhur, nahi, giri, nahi, ghe.
0: ¿Oh?
1: আমার জীবন বঞ্চিবার কথা
0: হয়
1: আর ও দাড়ি মেছা যেন বলছো এটা প্রকৃতরে দৃঢ়তার প্রতীক বলছন ভাই
0: হ্যাঁ হ্যাঁ
1: হ্যাঁ তো দেখবো যে মানসিক মানে করিছিলে দাড়ি মেছা লমাই থিসন
0: হয়
1: তো মই বিহেন্দা মানসিকটে কইছি বলি ভাবো
0: হ্যাঁ ঠিক কইছো দাদা দাদা হো
1: ও
0: যে গুটি কথাটে কইমে বলতুলি ই বর্ষর খরা তো নি কহন
1: হয়ে
0: ভাই ই জঙ্গলে প্রাণী মানে কেনটা করতেবে হো
1: বাবু দেখো আগু যেন বুড়া জঙ্গল মানে থিলা
0: হয়
1: সব আমার মানুষ লোক হে তাহাকে কাটি ছাটি কি নারখার করে দলা ভাই
0: হয় হয় হয়
1: তারপরে যেন ঝরন মানে ফিটু থিলা
0: হয়
1: সেটা বি বুঝছো দুই মাস চার মাস ফিটলা পরে ধীরে ধীরে করে বন্ধ হয়ে গলা বাকি হেলা
0: হয়
1: তো বহুতে জঙ্গল রে আমার ফলে দেখব যেন চিরসতা ঝরন নাই ন
0: হ্যাঁ
1: ସେମାନେ ପାଣି ଟିକେ ଲାଗିବି ଅଥୁ ଥାଲି ତାପରେ ଜଙ୍ଗଲରେ ଯେନ୍ ଖାଦ୍ୟ ପାଉଥିଲେ ସେଟା ବି ନାଇଁ ପାଇବାର
0: ହଏ
1: ତାପରେ ଯେତେବେଳେ ଜୁଏ ଜୁଆ ଲେଛେଇ ଦଉଛନ୍ ଆମର ଲୁକେ ବାବୁ ଯାହା ବି ଯେନ୍ ଅବଶିଷ୍ଟ ଜୀବଜନ୍ତୁ ଅଛନ୍ ସେମାନେ ବହୁତ କଷ୍ଟ କରୁଛନ୍
0: ଦଦା ହଉ ଦେଖ ଆମେ ଏଇ ବର୍ଷ କେତେ ଗୁଲୁଗୁଲା ହଉଛୁ ଖରା ଥିଲୁ ପ୍ରାଣୀମାନେ ବି ହଉଛନ୍ କିନ୍ତୁ ଦେଖ ତାଙ୍କର ଜୀବନ ପଛେ ଯାଉଛେ ଆମର ଲାଗି କେତେ ସୁବିଧା ସେମାନେ କରୁଛନ୍
1: ବାବୁ ଦେଖ ଆମର ଯେନ୍ କହେସନ୍ ଯେ ସ୍ୱପ୍ନା ଗୋଟି ଜୀବ ନାଇକେ ଆମର ଜଗତ ଭିତରେ ଅଛନ୍ ସବେ ସମସ୍ତଙ୍କୁ କୌଣସି ନା କୌଣସି ହିସାବ ବାବୁ ସାପ ଖୋଉଛନ୍ ଯେନ୍ତା ଦେଖ ଆମେ ଗାଏ ଦାମୁର ଛେଲ ମେଢି ପୋଷୁଛା ସେମାନେ ବି ଆମର ଭାଇ ଦେଇ ଭୁଲିଆ ଆମକୁ ସାହାଯ୍ୟ କରୁଛନ୍ ଦେଖ ହେନ୍ତା ଆମର କ୍ଷେତେ ଖୋଲେ ନାଇକେ ଆମର ଡେଣୁ ସାପ ଠାନୁ ଆରମ୍ଭ କରିକିରି ମକଲା ଠାନୁ ଆରମ୍ଭ କରିକିରି କେଙ୍ଗଟା ଆମର
0: କେଞ୍ଚୁଆ
1: କେଞ୍ଚୁଆ ଏନ୍ତା କେତେ ଉପକାରୀ ଜୀବ ମାନେ ଅଛନ୍ ଭାଇ
0: ହଁ
1: ତ ସେମାନେ ଥିଲେ ସିନା ଆମର କ୍ଷେତଟା ଗୋଟେ ପ୍ରକାର ଉର୍ବର ହେବା
0: ହଏ ଦଦା
1: ତ କ୍ଷତିକାରକ ଯେନ୍ ଜୀବ ମାନେ ଅଛନ୍ ପ୍ରାଣୀ ମାନେ ଅଛନ୍ ସେମାନଙ୍କର କଥା ଅଲଗା
0: ହଏ
1: କିନ୍ତୁ ଉପକାରୀ ଜୀବ ମାନେ ନାଇଁ ଥିଲେ ଆମେ ବି ଠିକ ହିସାବରେ ଚଳି ନେଇ ପାରୁ ଭାଇ
0: ଦଦା ହଉ ଇମାନଙ୍କ ଲାଗି ତ ଆମର ଦୁନିଆ ଚଲୁଛେ ଇମାନେ ନି ଥିଲେ ଆମର ଜୀବନର କିଛି ମାନେ ନେଇନ
1: ଦେଖ ବାବୁ ଜଙ୍ଗଲରେ ନାଇଁ ବାଘ ନାଇଥିଲେ ହରିଣ ମାନେ ବଢିଯିବେ
0: ହଏ
1: ଆର୍ ହରିଣ ମାନେ ନାଇଥିଲେ ବାଘ ମରିଯିବ
0: ହଏ
1: ହେନ୍ତା ପ୍ରାଣୀ ମାନେ ଆମେ ପରସ୍ପରକେ ଭିନ୍ ଭିନ୍ ପ୍ରକାର ସାହାଯ୍ୟ ସହଯୋଗ କରିଥିସା ବୋଲିକିରି ପୃଥିବୀଟା ସୁନ୍ଦର ଆରୁ ସବୁ ମିଳିମିଶିକିରି ଆମେ ଜୀବନଟା ବଞ୍ଚୁଛା ଭାଇ
0: ଦଦା ଆଜିର କାର୍ଯ୍ୟକ୍ରମରେ ଇ ପ୍ରାଣୀ ମାନେ ପଶୁ ପକ୍ଷୀ ମାନେ ସବୁ ଯାହା ଅଛନ୍ ଆମର ପରିବେଶକେ କେନ୍ତା ସାହାଯ୍ୟ କରୁଛନ୍ ଚାଷ କାମେ କେନ୍ତା ସାହାଯ୍ୟ କରୁଛନ୍ ତାଙ୍କର ଲାଗି କେନ୍ତା ପରିବେଶର ସନ୍ତୁଳନଟା ଠିକ ରହୁଛେ ସେ କଥା ଟିକେ ହେଲେ କେନ୍ତା ହେତା
1: ବଢିଆ କଥାଟେ ପକାଲ ଭାଇ
0: ହଁ
1: ତ ଇ ଉପରେ ଆମେ ଆର୍ ବେଶୀ କାଣା କଥା ହେମା ଆମର ଯେନ୍ ସନ୍ତୋଷ ପଣ୍ଡା ଆଜ୍ଞା ହଉ
0: ହଁ ଆମର ଇନ ମୁଖ୍ୟ ଥିଲେ ବଲାଙ୍ଗୀରରେ
1: ଆମର ଯେନ୍ ପ୍ରାଣୀ ସମ୍ପଦ ବିଭାଗର ମୁଖ୍ୟ ଥିଲେ ବାବୁ
0: ହଏ
1: ସିଡିପିଓ ଥିଲେ ତ ଆଜ୍ଞାକୁ ଟିକେ ପଚରାନ୍ତା କି ଆଜ୍ଞା ଜାଣା ପଚରାଲେ ଏକଦମ ବିସ୍ତାରିତ ଭାବେ ବୁଝେଇକିରି କହେସନ୍ ଭାଇ
0: ଆଜ୍ଞା କେ ପୁଣି ଚାହାଲୁ
1: ଚାହାଲ ତ
0: ହଁ ଆଜ୍ଞା ଜୁହାର
1: ଆଜ୍ଞା
2: ଜୁହାର ଜୁହାର
0: ପଣ୍ଡା ଆଜ୍ଞା କେନ୍ତା କେନ୍ତା ଅଛନ୍ ଆପଣ
2: ହଁ ପ୍ରଭୁଙ୍କ ଦୟାରେ ମା ସମଲେ ଦୟାରେ ଚାଲିଛେ ସୁଖେ ଦୁଃଖେ
0: ଦଦା ସାଙ୍ଗେ ଏବେ କଥା ହଉଥିଲୁ ଯେ ପଣ୍ଡା ଆଜ୍ଞା ଫୋନ ଲଗାଉ ବହିନୁ
1: ଏଇଟା ବୈଠକ ଥି ଆପଣଙ୍କର କଥା ପକେଇଥିଲୁ ପଣ୍ଡା ଆଜ୍ଞା
2: ଚାଲୁ ଏମିତି ବୈଠକ ଚାଲୁଥିବ ଜୀବନ ଚକ୍ର ଗଡି ଚାଲିଥିବ ସବୁ ଚାଲିଥିବ ତା ଭିତରେ ସମସ୍ତେ ଭଲରେ ମନ୍ଦରେ ଚାଲିଥିବା ଆଉ
1: ଆଜ୍ଞା ଆଜ୍ଞା ଦେଖୁନ୍ ପଣ୍ଡା ଆଜ୍ଞା ପରିବେଶ କେ ଠିକ ରଖବାର ଲାଗି ଆମର ମନୁଷ୍ୟ ଲୋକେ ତ ଯାହା କରବାର କଥା କରୁଛା କିନ୍ତୁ ବହୁତ ଜାଗାରେ ଦେଖାଯାଉଛି ଯେ ଆମର ମଣିଷମାନେ ହିଁ ପରିବେଶକେ ବେଶୀ କ୍ଷତି

0: କରୁଛନ୍, କିନ୍ତୁ ପଶୁପକ୍ଷୀମାନଙ୍କର ବି ଇନ ଗୋଟେ ଭୂମିକାଟେ ରହୁଛେ ଆଜ୍ଞା। ସେଟା ଗୃହପାଳିତ ପଶୁପକ୍ଷୀ ହଉନ୍ କି ଆମର ଯେନ୍ ଜଙ୍ଗଲରେ ରହୁଥିବାର ମାନେ ବାହାରେ ରହୁଥିବାର ପଶୁପକ୍ଷୀ ହଉନ୍, ତ ଇ ଯେନ୍ ପଶୁପକ୍ଷୀମାନଙ୍କର ଭୂମିକା ପ୍ରକୃତିରେ ପରିବେଶ ସୁରକ୍ଷାରେ କାଣା କାଣା ରହେସି ଆର୍ କାଣା କାଣା ଆମେ ଉପକାର ପାଇପାରସା, ହେ ବାବଦ ଟିକେ କହିତେ ବେଲେ ବନେ ହେତା ଆଜ୍ଞା।
1: ଆପଣ ଦେଖନ୍ତୁ, ଏବେ ଯେଉଁ ନିକଟ ଅତୀତରେ ଆମର ବିଶ୍ୱ ପରିବେଶ ସୁରକ୍ଷା ଦିବସ ପାଳନ କରାଗଲା
0: ଆଜ୍ଞା।
1: ଏଇଟା ଖାଲି ଆମର ମାନେ ରାଜ୍ୟ କିମ୍ବା ଦେଶ ସ୍ତରୀୟ ନୁହେଁ, ଏଇଟା ସର୍ବଭାରତୀୟ ସ୍ତର ନୁହେଁ, ମାନେ ଯେଉଁ କହୁଛେ ବୈଶ୍ୱିକ ସାରା ବିଶ୍ୱରେ ପାଳନ କରାଗଲା ଯେ ବିଶ୍ୱ ପରିବେଶ ସୁରକ୍ଷା ଦିବସ। ଈଶ୍ୱର ତ ଆମକୁ ଜନ୍ମ ଦେଲେ, ପ୍ରକୃତି ଆମକୁ ସମସ୍ତଙ୍କୁ ନେଇକି ଚାଲିଲା, ଯେ ପ୍ରକୃତିରେ ବର୍ତ୍ତମାନ ଯୋଉ ଅଛନ୍ତି ମାନେ ଶହ ଶହ ଜୀବଜନ୍ତୁ ମଣିଷକୁ ଛାଡି, ମଣିଷ ପରେ ଯୋଉ ଇତର ଜୀବଜନ୍ତୁ ରହିଲେ ମାନେ ସହସ୍ରାଧିକ ଜୀବଜନ୍ତୁ ଅଛନ୍ତି, ତାଙ୍କୁ ନେଇ ଆମର ପରିବେଶ ଗଠନ ହେଇଛି। ପରିବେଶ ଠିକ ରହିଲେ ଆମେ ସମସ୍ତେ ଭଲରେ ରହିବା, ଆମର ଯୋଉ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ, ପରିବେଶ ଯୋଉ ସବୁ ଠିକ ରହିବ।
0: ତେଣୁ
1: ବର୍ତ୍ତମାନ ସେ ପରିବେଶକୁ ଆମେ ଏମିତି ନଷ୍ଟ କରିଦେଲେ, ତାର ସୁରକ୍ଷା ପାଇଁ କେମିତି ଆମେ ସତତ ଚେଷ୍ଟିତ ହବା, ସେଥିପାଇଁ ଆମର ବିଶ୍ୱ ସ୍ତରରେ ଗୋଟେ ଯୋଉ କହୁଛନ୍ତି ଯେ ସଚେତନତା ସପ୍ତାହ ପାଳନ କରାହଉଛି, ସମସ୍ତଙ୍କୁ ସଚେତନ କରାଯାଉଛି। ସଚେତନ କରୁଛେ କାହାକୁ ନା, ଏଇ ଯୋଉ ମାନବ ସମାଜ ଆମେ ରହିଲେ ଯେ ସବୁଠୁ ବୁଦ୍ଧିଆ ପ୍ରାଣୀ, ସେ ଅତି ବୁଦ୍ଧିଆ କରିକି ପରିବେଶକୁ ଏମିତି ଧ୍ୱଂସ କରୁଛନ୍ତି ଯେ ବର୍ତ୍ତମାନ ଆମର ଜାତିସଂଘ ଡାକରା ଦେଲା, ଆରେ ଆରେ ପରିବେଶକୁ ରକ୍ଷା କର, ନହେଲେ ପୃଥିବୀ ଆଉ ଅଳ୍ପ ଦିନ ରହିବ। ଯୋଉ ମାନେ ବ୍ରହ୍ମାଣ୍ଡ, ବିଶ୍ୱ ବ୍ରହ୍ମାଣ୍ଡରେ ଯୋଉ ପୃଥିବୀ ରହିଛି, ଯୋଉ ପୃଥିବୀରେ କେବଳ ହିଁ ଜୀବ ଜଗତ ଅଛି, ଆଉ କୋଉଠି ନାହିଁ, ଆଉ ଯୋଉ ସବୁ ଗ୍ରହ ଗ୍ରହାଣୁ ପୁଞ୍ଜ ଅଛନ୍ତି କୋଉଠି ନାହିଁ, ଏହି ପୃଥିବୀରେ ଆମେ ରହିବା। ରହିଲେ ଆମର ପୂର୍ବ ପିଢି ପର ପିଢି ତ ଯାହା ରକ୍ଷା କରିକି ଆସିଲେ, ବର୍ତ୍ତମାନ ପରିସ୍ଥିତିରେ ଆମେ ଧ୍ୱଂସ କରୁଛେ ପରିବେଶକୁ। ତେଣୁ ପରିବେଶକୁ ସୁରକ୍ଷା କରିବା ପାଇଁ ବର୍ତ୍ତମାନ ଡାକରା ଆସିଛି। ଯଦି ଆମେ ପରିବେଶକୁ ସୁରକ୍ଷା ନ ରଖିବା, ତାହେଲେ ବିଶ୍ୱ ଧ୍ୱଂସ ହେଇଯିବ। ଏଠୁ ଆମେ ବର୍ତ୍ତମାନ ଯୋଉ ମଣିଷ ତ ବୁଦ୍ଧିଆ ପ୍ରାଣୀ କହିଲେ ସବୁଠାରୁ, ସିଏ ତ ପରିବେଶ ରକ୍ଷା କରିବାକୁ ଯାହା କରିବ, କିନ୍ତୁ ଆମର ଆଜି ବିଷୟବସ୍ତୁ ହଉଛି ଯେ ଆମର ଯୋଉ ମଣିଷ ପରେ ଯୋଉ ଆସିଛେ, ଯୋଉ ମନୁଷ୍ୟତର ଜୀବଜନ୍ତୁ ଯୋଉ ରହିଛେ, ଇତର ଜୀବଜନ୍ତୁ ଯୋଉ ଆମେ କହୁଛେ ଇତର ଜୀବଜନ୍ତୁ, କିନ୍ତୁ ପ୍ରକୃତରେ ସେମାନେ ଇତର ନୁହନ୍ତି, ସେମାନେ ସର୍ବୋତ୍ତର। ତାଙ୍କ ପାଇଁ ଆମର ପରିବେଶଟା ରକ୍ଷା ହେଇଛି। ଆମେ ମଣିଷ ଆମର ସୁଖ ସୁବିଧା ପାଇଁ ଆମେ ପରିବେଶକୁ ଧ୍ୱଂସ କରୁଛେ। ଆମର ଆଜି ଦରକାର ନାହିଁ ଆସବାବପତ୍ର, ଦରକାର ନାହିଁ, ଆମେ କଣ ଗୋଟେ ଖଟ ପରେ ଆହୁରି ଦଶଟା ଖଟ କରୁଛେ। ଆଗରୁ ଖଟିଆ କରିକି ଯୋଉ ଆମ ପୂର୍ବଜ ମାନେ ରହୁଥିଲେ, ଚାରୋଟି ଗୋଡ଼ ହେଲା, ଦିଟା ବାହି, ଚାରିଟା ବାହି ହେଲା, ଗୋଟେ ଖଟିଆ ହେଲା, ସେଥିରେ ରହୁଥିଲେ। ଆମେ ସମସ୍ତେ ମାଟି ମାଆକୁ ଆଦରି ନେଇ ତଳେ ଶୋଉଥିଲେ। ବର୍ତ୍ତମାନ କଣ, ଆମର ଯେତେ ଗୋଟେ କଅଁଳା ଛୁଆ ଜନ୍ମ ହେଲେ ବି ତା ପାଇଁ ଗୋଟେ ଖଟ କର, ନହେଲେ ଗୋଟେ ଦୋଳି କର, ଯୋଉଟା କି ଲୁହାରେ ଆସିଲା, ମାନେ ଆମ ଖଣିଜ ପଦାର୍ଥରୁ ଆସିକି ନଷ୍ଟ ହେଲା, ଖଣିଜ ପଦାର୍ଥ ସେଇ ଜଙ୍ଗଲରୁ ଆସିଲା, ଆର ସେ ଜଙ୍ଗଲ ନଷ୍ଟ ହେଲା ମାନେ ତା ଦେହରେ ଯୋଉ ଜୀବଜନ୍ତୁ ରହିଥିଲେ ସେମାନେ ବି ଧ୍ୱଂସ ପାଇଲେ, ସେମାନେ ତାଙ୍କର ସେମାନେ ବାସହରା ହେଇଗଲେ। ସେମାନେ ଯଦି ବାସହରା ହେଲେ ଆସିଲେ କୁଆଡେ, ଆମେ ଯଦି ତାଙ୍କ ବାସକୁ ଭାଙ୍ଗିଲା ତାହେଲେ ସେମାନେ ଆମ ଜନପଦକୁ ଆସିଲେ। ତେଣୁ ଗୋଟେ ଇନଡାଇରେକ୍ଟଲି ଆସିଲା କଣ ଯେ, ଆରେ ମାନବ ସମାଜ ତମେ ଆମ ବାସକୁ ତମେ ହରେଇଛ, ଆମେ ତମ ବାସକୁ ହରେଇବୁ। ସେଠୁ ଦେଖିଲେ ବର୍ତ୍ତମାନ ଯୋଉ
0: ମାଙ୍କଡମାନଙ୍କର
1: ଉତ୍ପାତ ହଉଛି, ସେମାନେ ଖାଇବାକୁ ପାଉନାହାନ୍ତି, ତାଙ୍କ ଜୀବ ଜଗତ ତାଙ୍କ ବାସକୁ ଆମେ ହରେଇଲେ, ଆମେ ତାଙ୍କୁ ନଷ୍ଟ କଲେ, ତେଣୁ ସେମାନେ ଆମ ଜନପଦକୁ ମାଡି ଆସିଲେ। ଆପଣ ଦେଖିବେ ଏଇ ଯୋଉ ଜୀବଜନ୍ତୁ ମାନେ ଆଜ୍ଞା ଅଛନ୍ତି, ଆମର ଦେଖିବେ ପିଲାଙ୍କର ପଢା ହୁଏ, ଆମର ଗୋଟେ ଅଛି ଯୋଉ ଲାଇଫ ସାଇକେଲ, ଯୋଉ ଜୀବନ ଚକ୍ରିକା ଗୋଟେ ଅଛି, ସେଥିରେ ସବୁଥିରେ ରହିଛି। ଆପଣ ଗୋଟେ ଉଦାହରଣ ସ୍ୱରୂପ, ଜଙ୍ଗଲରେ ଯଦି ବାଘ ସଂଖ୍ୟା କମିଗଲା ତାହେଲେ କଣ ହବ ନା, ହରିଣ ସଂଖ୍ୟା ବଢିଯିବ, କିମ୍ବା ଏ ଯୋଉ କୁଟ୍ରା ଆଉ ଯୋଉ ସବୁ ରହିଛନ୍ତି ସମ୍ବର, ତାଙ୍କ ସଂଖ୍ୟା ବଢିବ। ତାଙ୍କ ସଂଖ୍ୟା ବଢିଗଲେ ସେଠୁ ପୁଣି ଯୋଉ ବାଘ ମାନେ ଯୋଉ ଅଳ୍ପ ଥିବେ ତାଙ୍କୁ ଖାଇକି ସେ ହୃଷ୍ଟପୃଷ୍ଟ ହେଇକି ତାଙ୍କ ସଂଖ୍ୟା ବଢିବ। ସେଠୁ ପୁଣି ଏପଟେ ହରିଣ ଯୋଉ ରହିଲେ, ତୃଣ ଜାତୀୟ ପଶୁ ଯୋଉ ମାନେ ଖାଆନ୍ତି ବାଘ ସିଂହ, ତାଙ୍କ ସଂଖ୍ୟା ବଢିବ, ତାଙ୍କ ସଂଖ୍ୟା କମିବ, ଇଏ ପୁଣି ବଢିବେ, ସିଏ କମିବ, ଗୋଟେ ମାନେ ଚକ୍ର ଭଳିଆ ଚାଲିଥିବ। ସେମିତି ଆମର ଯୋଉ ପରିବେଶ ସନ୍ତୁଳନରେ ଗୋଟେ ଚକ୍ର ଦରକାର।
0: ତେଣୁ
1: ସେଥିରେ କଣ ହଉଛି ଯେ ଆମେ ମଣିଷ ସମାଜ କଣ କରୁଛି, ଯେତିକି ଆମର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ

ତାକୁ ଅଯଥାରେ ଦରକାର ନାହିଁ ଆମେ ତାକୁ ବଢେଇ ଚାଲିଛେ, ଯାହାର ପ୍ରଭାବ ପଡୁଛି ଆମର ଯୋଉ ପରିବେଶ ଉପରେ। ପରିବେଶର ମୁଖ୍ୟ ହେଉଛି ଆମର ଜଙ୍ଗଲ, ଏବଂ ଜଙ୍ଗଲ

0: ଗୋଟେ ମାଂସ ପ୍ରଡକ୍ସନ ପାଇଁ କେତେ ଆମେ ଯୋଉ ରହିଲା ମାନେ କଞ୍ଚାମାଲ କେତେ ନଷ୍ଟ କଲେ। ଆଉ ଗୋଟେ ଉଦାହରଣ ହଉଛି ଗୋଟେ ଛେଳି ମାଂସ କି ଆମର ଯୋଉ ମଟନ ଚେଭନ ଛେଳି ମାଂସ ଆଉ ମେଣ୍ଢା ମାଂସ ଖାଉଛେ, ଆଉ ବର୍ତ୍ତମାନ ବି ବେଶୀ ଧରନ୍ତୁ ଯୋଉ ଆମର ପାଶ୍ଚାତ୍ୟ ଦେଶରେ ବିଫ୍ ଖାଉଛନ୍ତି ଗୋମାଂସ, ସେମାନେ ତ 50-60 କେଜି ଘାସ ଖାଇଲେ ଗୋଟିଏ କେଜି ମାଂସ ହବ। ତେଣୁ ଆମେ ଗୋଟିଏ କେଜି ମାଂସ ପାଇଁ କେତେ ଚିରହରି ଯୋଉ କହୁଛେ ସବୁଜ ଚଳ ପୃଥିବୀର କେତେ ନଷ୍ଟ କରୁଛେ। ଗୋଟେ 50 କେଜି ଘାସ ପାଇଁ ଧରନ୍ତୁ ଆମର ଅଧ ଏକର ଏକରର ଘାସ ନଷ୍ଟ ହଉଛି କି ଜଙ୍ଗଲ ନଷ୍ଟ ହଉଛି କି ଛେଳି ଡାଳ ପତ୍ର ଖାଉଛି, ସେ 20-25 କେଜି ଖାଇଲେ ଡାଳ ପତ୍ର କେଜିଏ ମାଂସ ତାର ରୂପାନ୍ତରିତ ହବ। ତାପରେ ଆଉ ଗୋଟେ ଉଦାହରଣ ହଉଛି ଯେ ପରିବେଶ ସନ୍ତୁଳନରେ କେମିତି ଆମେ ଦାୟୀ। ଆଗରୁ ଥିଲା ଧରନ୍ତୁ ଆମେ ଯୋଉ ଦେଶୀ ଗାଈ ସବୁ ରଖିଥିଲେ ସାରା ଭାରତ କଣ ପୃଥିବୀ ଅବଶ୍ୟ ପାଶ୍ଚାତ୍ୟ ଦେଶରେ ତାଙ୍କର ଫାର୍ମିଂ କରୁଛନ୍ତି, କିନ୍ତୁ ଆମର ଯେହେତୁ ଚରା ଭୂଇଁ ଜଙ୍ଗଲ ଥିଲା ଆମର ସବୁ ଦେଶୀ ଗାଈ ଆମ ସମସ୍ତଙ୍କ ଘରେ 10-12 କେଉଁଠି 30-40 ଥିଲେ। ସେମାନେ ଯାଉଥିଲେ କଣ ଜଙ୍ଗଲକୁ ଆଉ ଗୋଚର ଯୋଉ ଚରା ଭୂଇଁ ଥିଲା ସେଥିରେ ଯାଇ ଚରୁଥିଲେ। ବର୍ତ୍ତମାନ ଆମେ କଣ କରୁଛେ ସେ ଚରା ଭୂଇଁକି ନଷ୍ଟ କରିକି ଗୋଚରକୁ ମାଡି ବସିଛେ, ତାକୁ କହୁଛେ ଏନକ୍ରୋଚ ହେଇଗଲା। ଆମର ଯୋଉ ଦରକାର ନାହିଁ ମୁଁ ଯାଇକି ସେ ଗୋଚରକୁ ମାଡି ବସି ଯୋଉଟା ମାନେ ଅନାଦି କାଳରୁ ଅଛି ଗୋଚର, ଗୋଚର ମାନେ ଗୋରୁ ମାନେ ଚରିବେ, ତେଣୁ ସେ ଗୋଚରରେ ତମର ମଣିଷର କଣ ଅଧିକାର ରହିଲା, ତମେ କାହିଁ ତାକୁ ମାଡି ବସିକି ତାକୁ ହେନ ତେନ କରୁଛ। ଆଗରୁ ଦେଖିବେ ସମସ୍ତଙ୍କର ଆମର ଥିଲା ଯେ ଗୋଚର ଯୋଉଠି ପଡିବ ସେଠି ଚାଷୀ କଣ ହଳିଆ କଣ କରୁଥିଲା ନା ହଳକୁ ଟେକିକି ନବ, ତାକୁ ତା ପୂର୍ବପୁରୁଷ କହିଥିଲେ ଆରେ ଗୋଚରରେ ଯଦି ତୁ ହଳ ଚଲେଇବୁ ଲଙ୍ଗଳ ଚଲେଇବୁ ତାହେଲେ ବହୁତ ପାପ ତୋର ହବ କିମ୍ବା ଅନିଷ୍ଟ ହବ, କିନ୍ତୁ ଏଇନା ଆମେ ଗୋଚରକୁ ମାରି ବସିଲେ, ତେଣୁ ଗୋଚର ମାରି ବସିଲା ବେଳକୁ ଆମ ଦେଶୀ ଗାଈ ଆଉ ଚରିବାକୁ ପାଇଲେନି, ଏଣେ ଦେଶୀ ଗାଈ ସଂଖ୍ୟା କମିଲା। ଆମେ ବର୍ତ୍ତମାନ ହାଇ ପ୍ରଡକ୍ଟିଭ କାଉ ରଖିଲେ ଯୋଉ କହୁଛନ୍ତି ଜର୍ସି ଆଉ ହଲଷ୍ଟିନ ଆଉ ସବୁ ଯୋଉ ଆଣିକି ବିଦେଶୀ ଗାଈ ସବୁ ରଖିଲେ ଯେ ଅଧିକା ପ୍ରଡକ୍ସନ ହବ ହେଲା। ବିଜ୍ଞାନ କହୁଛି ଅଧିକା ପ୍ରଡକ୍ସନ ହଉଛି ହଉ, ଆମର ମନୁଷ୍ୟ ସମାଜର ପ୍ରୋଟିନ ଦରକାର ଖାଦ୍ୟ ଦରକାର ସବୁ ଖାଉଛେ, କିନ୍ତୁ ପୁଣି କାହିଁକି ଏବେ ଦେଖିବେ ଏବେ ପୁଣି ଚିତ୍କାର କଲେଣି ନା ନା ସେ କ୍ଷୀର ଗୁଡାରେ କଣ A1 ପ୍ରୋଟିନ ଅଛି, ଆମର A2 ପ୍ରୋଟିନ ଦରକାର, ଦେଶୀ ଗାଈ ଦରକାର, ଆମର ଯୋଉ ଆମ ରାଜ୍ୟ ଆମ ଦେଶ ଆମର ଯୋଉ ଇଣ୍ଡିଜେନସ କହୁଛେ ଆମ ଦେଶର ଯୋଉ ଜାତୀୟ ଗାଈ ଅଛି ତାକୁ ଆମେ ଉନ୍ନତି କରିବା, ସିଏ ସବୁ ବିଲୁପ୍ତ ହେଇଯାଉଛନ୍ତି, ତାଙ୍କ କ୍ଷୀରରେ A2 ପ୍ରୋଟିନ ଅଛି। ଆରେ A2 ପ୍ରୋଟିନ କଣ ନା A2 ପ୍ରୋଟିନ ଆପଣ ଜାଣିଥାନ୍ତୁ ଖାଇଲେ ସେ ପ୍ରୋଟିନଟା ଶୀଘ୍ର ଦେହରେ ମିଳେଇ ଯିବ, ଆଉ ଯୋଉ ଜର୍ସି ହଲଷ୍ଟିନ ଆଙ୍କର ଯୋଉ ଦଉଛନ୍ତି 30-20 ଲିଟର କ୍ଷୀର ତାଙ୍କ କ୍ଷୀରରେ ଏଇ ଯୋଉ A2 ପ୍ରୋଟିନ ନାହିଁ। ତେଣୁ ଇଏ କଣ ହେଇଛି ଆଗରୁ ସନ୍ତୁଳନ ଥିଲା, ମୋ ଦେଶୀ ଗାଈ ମୋ ଘରେ ଥିଲେ ଚରି ବୁଲିକି ଆସୁଥିଲେ, ଆମର ଯୋଉ ବାଇ ପ୍ରଡକ୍ଟ କହୁଥିଲେ ଯୋଉ କୁଣ୍ଡା ଦେଇ ଦଉଥିଲେ କୁଳୁଚି ଦଉଥିଲେ ପରିବା ଚୋପା ଦଉଥିଲେ ନଡା ଦଉଥିଲେ ବୁଝିଲେ,
1: ସେଥିରେ ଚଳି ଯାଉଥିଲା କାମଟା
0: ଚଳି ଯାଉଥିଲା ପରିବେଶକୁ ଠିକ ରଖିଥିଲେ। ବର୍ତ୍ତମାନ ଦେଶୀ ଗୋରୁ ସଂଖ୍ୟା କମିଲେ ଛଣ ଅଙ୍ଗୁଳ ଯୋଉ କଚଡା କହୁଛନ୍ତି ଛଣ ତାକୁ କଣ ହେଲା ତାକୁ ଆମେ କଣ କରୁଛେ ନା ଆଉ ବିଲରୁ ଆଣୁନେ ସେଇଠି ଜାଳି ଦଉଛେ ଖତ, ସେଟା ତ ଗୋରୁ ଖାଇଥାନ୍ତା ଗୋଟେ ଖାଦ୍ୟ ତାର, ସେ ଗୋମାତା ଖାଇକି ତାକୁ ତାର ଗୋବର ହେଇଥାନ୍ତା, ଯୋଉ ଗୋବର ଗୋଟେ କେଜି ଗୋବର ଗୋମୟ ଯିଏ କି 20 କେଜି ସାର ସାଙ୍ଗରେ ସମାନ ଫର୍ଟିଲାଇଜର ସାଙ୍ଗରେ ସମାନ ଗୋମାତା କମିଲା, ଏଣେ ଦେଖିବାକୁ ତମେ ଖତ ଯୋଉ କଚଡା ଗୁଡା ଯୋଉ ଛଣ ନଡା ଯୋଉ ଷ୍ଟ୍ରକ୍ ହଉଛେ ତାକୁ ଜାଳିଲ, ଜାଳିକି ପରିବେଶ ପ୍ରଦୂଷଣ କଲ, ଯୋଉଥିପାଇଁ ଉଦାହରଣ ସ୍ୱରୂପ ଦିଲ୍ଲୀରେ ଯୋଉ ସ୍ମୋଗ୍ ହଉଛି ଆପଣ ଯୋଉ ନଭେମ୍ବର ଡିସେମ୍ବର ଜାନୁଆରୀ ତାର କାରଣ ହଉଛି ପଞ୍ଜାବ ହରିୟାନା ଦିଲ୍ଲୀର ପେରିଫେରି ଯୋଉ ଏରିଆ ରହିଲା ସେଠି ସେମାନେ ଆଉ ନଡା ନଉନାହାନ୍ତି ସେଇ ବିଲରେ ଜାଳି
1: ଦଉଛନ୍ତି ପରାଲି ବୁଲୁଛନ୍ତି ଯେନ୍ଟା କି ତମାନେ
0: ହଁ ଜାଳି ଦଉଛନ୍ତି କଣ ନା ଆମର ପାଉଁଶ ହବ କିଏ ନବ ବୋହିକି। ତେଣୁ ଏଥିରେ ସମସ୍ତେ ବୁଝିବା କଥା ଯେ ପରିବେଶ ସନ୍ତୁଳନରେ ଯେ ମଣିଷ ଛଡା ଜୀବଜନ୍ତୁଙ୍କର କିପରି ଅଛି ଅବଦାନ ତାଙ୍କର ଅଛି, ସେ ଅବଦାନକୁ କୌଣସି ଉପାୟରେ ଆମେ କାଟି ପାରିବା ନାହିଁ, ତାଙ୍କ ଅବଦାନ ନ ରହିଲେ ପରିବେଶ ଧ୍ୱଂସ ହବ ମଣିଷ ସମାଜ ହେଇଯିବ, ନହେଲେ ଏମିତି ବିଭିନ୍ନ ରୋଗ ବୈରାଗ୍ୟ ନେଇକି ରହିବ, ଯେମିତି ବର୍ତ୍ତମାନ ଦିଲ୍ଲୀ ପେରିଫେରିରେ ଶ୍ୱାସ ରୋଗୀ ସଂଖ୍ୟା

0: ଅଧିକା। ଆଗରୁ ଆମର କହୁଥିଲେ ଶ୍ୱାସ ହଉଛି ଆଜମା ହଉଛି, ଏବେ ତାକୁ ନୂଆ ନାଁ ଦେଲେଣି COPD। କଣ ନା ଏଇ ଯୋଉ ଧୂଆଁ ଧୂଳି ୟାକୁ ଧୂଆଁ ଆମେ ଶୁଙ୍ଗି ଶୁଙ୍ଗିକି ଆମର ବର୍ତ୍ତମାନ ଯୋଉ ଶ୍ୱାସନଳୀ ସଂକ୍ରମଣ ରୋଗ ବୃଦ୍ଧି ପାଇଛି। ଏଇଟା ପରିବେଶ ପ୍ରଦୂଷଣରେ କେତେ ତାଙ୍କର ଭୂମିକା। ଆଚ୍ଛା ଏବେ ତ ସମସ୍ତେ ତ ଆଉ ନାହାନ୍ତି, ନିରାମିଷାସୀ ମାଂସାସୀ ରହିଛନ୍ତି, ଶାକାହାରୀ ଅଛନ୍ତି, ମାଂସାହାରୀ ବି ଅଛନ୍ତି। ଆମେ ଯୋଉ ଆଗରୁ ଯୋଉ ଖାଉଥିଲେ ଦେଖିବେ ଦେଶୀ କୁକୁଡ଼ାଟିଏ ଆଉ ଦେଶୀ ଛେଳି ମାଂସ ଦେଶୀ ମେଣ୍ଢା ମାଂସ ଖାଉଥିଲେ, ସିଏ କଣ ଆମର ଏଇ ଯୋଉ ଖାଇକି ଡାଳ ପତ୍ର ସବୁ ଖାଇକି ରହୁଥିଲେ, ତେଣୁ ତା ଭିତରେ ଷ୍ଟଲ୍ ଫେଡ୍ ହଉଛି। ତେଣୁ ବର୍ତ୍ତମାନ କରାଯାଉଛି ଯେମିତି ସବୁଥିରେ ଯୋଉ କୁକୁଡ଼ା ମାନେ ଆମେ ଯୋଉ ପାଉଛେ, ଏଇ ଯୋଉ ଯେତେବେଳେ 20 ବର୍ଷ ତଳେ ଗୋଟେ କୁକୁଡ଼ାଟିଏ 1.5 କେଜି ହବା ପାଇଁ ନଉଥିଲା 45 କିମ୍ବା 60 ଦିନ ନଉଥିଲା, ସିଏ ବର୍ତ୍ତମାନ କମି କମିକି ହେଲାଣି 32 ରୁ 35 ଦିନରେ ଆମେ ଆପଣଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଔଷଧ ଦେଇକି 1.5 କେଜିଆ ଗୋଟେ ବ୍ରଏଲର କୁକୁଡ଼ା ଦେଇ ଦଉଛୁ ଚିକେନ।
1: ଦେଶୀ କୁକୁଡ଼ା ତ ହେଡ଼ିକି ହେବା ଲାଗି ଆଜ୍ଞା 6 ମାସ ଲାଗିବ,
0: 6 ମାସ ଲାଗୁଛି। କିନ୍ତୁ ଏଇ ଯୋଉ ଖାଉଛେ ସେ ଯୋଉ ଖାଦ୍ୟରୁ କଣ ହେଲା ଯେ ସେ ଯୋଉଟା ଯେ ଏତେ ଶୀଘ୍ର ଆମେ ପ୍ରଡକ୍ସନ ଯୋଉ ପରିବର୍ତ୍ତିତ କରିଦେଲେ 2.5 କେଜି ଦାନାକୁ କୁକୁଡ଼ା ମାଂସରେ, ତେଣୁ ତାର ରହୁଛି ଯୋଉ କହୁଛି ରେସିଡ୍ୟୁଆରି ଇଫେକ୍ଟ ଅଫ୍ ଦି ମେଡିସିନ୍ସ ଆଣ୍ଡ କେମିକାଲ୍ସ। ତେଣୁ ସେଟା କଣ୍ଟିନ୍ୟୁଅସ୍ ଯୋଉମାନେ ଦେଖିବେ ଚିକେନ୍ ଖାଉଛନ୍ତି ତାଙ୍କର ସବୁ ଯେ ମାତ୍ରାଧିକ ଖାଇଲେ ତାଙ୍କର ଗାଉଟ୍ ହଉଛି ଆଉ ଅନ୍ୟ ରୋଗ ସବୁ ମାଡ଼ି ବସୁଛି। ଆଚ୍ଛା ଆଉ ଗୋଟେ ହଉଥିଲା ଦେଖିବେ ଆମର ଏବେ ବି ଅଛି ଧର ନିପଟ ମଫସଲ ଯୋଉ କହୁଛେ କୁକୁଡ଼ା ଦିଟା ପାଳୁଛନ୍ତି ସମସ୍ତଙ୍କ ଘରେ ସମସ୍ତେ, ସେମାନେ କଣ କରୁଥିଲେ ସେମାନେ ଆମର ଯୋଉ ଅଇଁଠା ପଡୁଥିଲା ବାସନ ମଜାରୁ ଯାହା ଉଦ୍ଭୃତ ବାହାରୁଥିଲା ଗୋରୁ ଗୋରୁ ଖାଇଲା ପରେ ଯୋଉ ଗୁଡା ପଡିଥିଲା ସେଇ ଗୁଡାକୁ ସେ କୁକୁଡ଼ା ଖାଉଥିଲେ, ଖାଇକି ଆମର କଣ କରୁଥିଲେ ସ୍କାଭେଞ୍ଜର କହୁଛେ କଣ ପ୍ରାକୃତିକ ଉପାୟରେ ଯୋଉ ଆମର ମଇଳା ସିଏ ନଷ୍ଟ କରୁଥିଲେ ଆବର୍ଜନା ନଷ୍ଟ କରିଦଉଥିଲେ ଖାଇ ଦଉଥିଲେ। ଏବେ ଧର ଆମେ ଷ୍ଟଲ୍ ଫେର କଲେ ଦାନା କଲେ ସେ ଆବର୍ଜନା ପଡିକି ପୁତି ଗନ୍ଧମୟ ହେଲା, ତେଣୁ ପରିବେଶ ପ୍ରଦୂଷଣରେ କେତେ ଆମର ଦେଶୀ କୁକୁଡ଼ାଙ୍କର ଅବଦାନ ଦେଖିଲେ। ଆଚ୍ଛା ଆଉ ଗୋଟେ ରହୁଛି ବର୍ତ୍ତମାନ ଦେଖନ୍ତୁ ଯେ ଅବଶ୍ୟ କମିଗଲାଣି ଏବେ ଯୋଉ ଆମେ କହୁଛେ ମଢ ଯୋଉ ପଡୁଛି ଗୋରୁ ଗାଈ ଛେଳି ଧର ଯୋଉ ପଡିଲେ ମଇଁଷି ମରିଗଲା ତାକୁ ନେଇକି ଆମେ କଣ କରୁଥିଲେ ଗାଁ ମୁଣ୍ଡ ଆମ ଶ୍ମଶାନ ପାଖରେ ପକଉଥିଲେ, ତାକୁ ପକେଇଲା ମାନେ କଣ ହବ ଦେଖିବେ ସେ ଯୋଉ ମଡ ପଡିଲା ମାନେ ଜାଣିପାରିବ କିଏ କୁଆ ଜାଣିବ ଆଗ କାଉ ତାର ଉଡିବ ଚକର କଟିବା, କାଉ ଚକର କାଟିଲେ ଚମଡା ଛେଲିକି ନେଇଯିବେ ତାପରେ ଉପରେ କଣ ନା ଶାଗୁଣା ଉଡିବ, ଶାଗୁଣା ଆସିକି ପ୍ରଥମେ ଖାଇଲେ କିଛି ତାପରେ ସେଗୁଡା ସବୁ କାଉ ମାନେ ଖାଇପାରିବେ କି ଶିଆଳ ବିଲୁଆ କୁକୁର ଖାଇବେ। ବର୍ତ୍ତମାନ ଯୋଉ ନେଚୁରାଲ ସ୍କାଭେଞ୍ଜର ଯୋଉ ଥିଲା ଆମର ଯୋଉ ପଶୁ ପକ୍ଷୀ ମାନେ ଯୋଉ ମୃତକ ପଶୁ ପକ୍ଷୀ ପଡୁଥିଲେ ତାକୁ ଖାଇ ଯାଉଥିଲେ ଶାଗୁଣା ବିଲୁଆ ଆଉ ଅଛନ୍ତି
2: ନାହିଁ,
0: ଶାଗୁଣା ବର୍ତ୍ତମାନ ପୁରା ମାନେ ପୃଥିବୀରୁ ଯୋଉ କହୁଛେ ଏକ୍ସଟିଙ୍କ୍ଟ ବିଲୁପ୍ତ ଗ୍ରୁପରେ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଡିକ୍ଲାର କରିଛି ମାନେ ବିଶ୍ୱ ୟୁଏନଓ ଡିକ୍ଲାର କରିଛି ତାକୁ କେମିତି ପ୍ରିଜର୍ଭ କରାହବ, ତାକୁ ମାରିବାର ଯୋଉ ଶାଗୁଣା ବଂଶ ମରିବାର କାରଣ ହଉଛି ବର୍ତ୍ତମାନ ଯୋଉ ତାଳ ଗଛ ଗୁଡା ଆଉ ନାହିଁ ଉଚ୍ଚା ଉଚ୍ଚା ଗଛ ଥିଲା ମହାବାତ୍ୟାରେ ଗଲେ। 2 ନମ୍ବର ହଉଛି ଆମେ ଯୋଉ ଔଷଧ ପତ୍ର ଦେଇକି ସବୁ ଯୋଉ ଗୋରୁ ଗାଈକି ଦେଲେ ତାଙ୍କ ଦେହର ଅବଶିଷ୍ଟାଂଶ ରହୁଛି ଗୋଟେ ଡାଇକ୍ଲୋଫେନାକ ବୋଲି ଗୋଟେ ଇଞ୍ଜେକ୍ସନ ଅଛି ବଥାହାରି, ତାକୁ ସେଇଟା ତା ଦେହରେ ରହୁଛି ତାକୁ ଖାଇକି ସବୁ ଶାଗୁଣା ଗୁଡା ମରିଗଲେ। ତେଣୁ କେତେ ଶାଗୁଣାକୁ ଆମେ କହୁଥିଲେ ଏଇରେ ଶାଗୁଣା ବସିଛି ଡେଣା ମେଲେ ଏଇ ଯୋଉ ଯାତ୍ରା ଆମର ଗୋଟେ ନାଁ କରିଥିଲା ଆମର ବହୁତ ଯେ ଶାଗୁଣାକୁ ଯୋଉ କହୁଥିଲେ ତାକୁ ଦେଖିଦେଲେ କଣ ନା ଶକୁନ ଅଶୁଭ ହେଇଗଲା, କିନ୍ତୁ ଦେଖନ୍ତୁ ସେ ଶାଗୁଣାଟା କେତେ ଆମର ଉପକାର କରୁଥିଲା ଆମର ପରିବେଶକୁ ରକ୍ଷା କରୁଥିଲା। ଏମିତି ମାନେ ଯୋଉ ଜୀବ ଚକ୍ରଟା ଯୋଉ ରହିଥିଲା ସେ ଏମିତି ଚକ୍ର ଭଳିଆ ସବୁ ପରିବେଶକୁ ଫର୍ଟିଫାଏ କରୁଥିଲେ। ଆମର ଯୋଉ ଦେଶୀ ଗୋରୁ ଆଉ ଛେଳି ମେଣ୍ଢା ଚରିବାକୁ ଯାଉଥିଲେ ବାହାରେ ଚରିଲେ ସେ ଯୋଉ ଗୋବର ପଡିଲା ସେ ଗୋବରଟା ନେଚୁରାଲି ତାଙ୍କର ଫର୍ଟାଇଲ କରିଦେଲା ଲ୍ୟାଣ୍ଡକୁ, ତା ଦେହରେ ଘାସ ପୁଣି ବଢିଲା ଜଙ୍ଗଲ ବଢିଲା ସେମାନେ ପୁଣି ସେଇମାନଙ୍କ ଗୋବରରୁ ଫର୍ଟିଲାଇଜର ମିଳିଲା ସିଏ ସେଇଥିରେ ବଢିଲା ସେଇଥିରେ ଖାଇଲେ ପରିବେଶ ରକ୍ଷା ହେଲା ଆଉ ଗଛ ଲତା ଭଲରେ ବଢିଲେ ଆଉ ମୃତ୍ତିକା କ୍ଷୟ ହେଲାନି। ବର୍ତ୍ତମାନ ଯୋଉ ବଡ଼ ସମସ୍ୟା ହଉଛି ମୃତ୍ତିକା କ୍ଷୟ, ଜଙ୍ଗଲ କ୍ଷୟ ହେଇଗଲା ଠୁ ମୃତ୍ତିକା କ୍ଷୟ ହେଲା, ମୃତ୍ତିକା କ୍ଷୟ ହେଇକି ଯୋଉ ଡ୍ୟାମ ଗୁଡା ଆମର ଅଛି ତା ଦେହରେ ଯୋଉ ସିଲ୍ଟ ପଙ୍କ ସବୁ ବସି ଯାଉଛି

0: ଗୋଳିଆ ପାଣି ବହୁତ ହଉଛି। ଆଗରୁ ଦେଖିବେ ଗୋଳିଆ ପାଣି ନଦୀରେ ବର୍ଷା ଦିନେ ଆଇଲେ 2-3 ଦିନରେ ବସିକି ସ୍ୱଚ୍ଛ ହଉଥିଲା, ଏବେ ଲାଗୁଛି 10-12 ଦିନ, ମାନେ ଏତେ ମାଟି ବୋହିକି ପଳେଇ ଆସୁଛି। ତେଣୁ ତା ଦେହରେ ଦେଖନ୍ତୁ କେତେ ମାନେ ସୃଷ୍ଟି ପ୍ରକୃତି କେମିତି ଖଞ୍ଜିକି ରଖିଥିଲା। ତେଣୁ ସେ ପରିବେଶକୁ ଆମେ ଯୋଉ ନଷ୍ଟ କରିଦଉଛି ଏ ମଣିଷ ସମାଜ, କିନ୍ତୁ ଆମ ଜୀବଜନ୍ତୁ ମାନେ ସେ ରକ୍ଷା କରୁଛନ୍ତି କେମିତି।
1: ଦେଖବାକେ ଗଲେ ପଣ୍ଡା ଆଜ୍ଞା, ଆମକେ ଫେରି ମୂଲକେ ଫିରବାକେ ପଡ଼ବା, ପୁରା ତ ମୂଲକେ ଫିରି ନି ପାରୁ, ଫିର୍ ବି ସେ ଭାବଟା ଆମେ ଅପନାବାକେ ପଡ଼ବା। ଆର୍ ଏନ୍ତା ଉପାୟ କରବା ଯେ ଯେନ୍ତା ଆମର ଦେହ ପାନ ଠିକ୍ ରହିବା, ପରିବେଶ ଭଲ ରହିବା, ସବୁ ଦିଗରୁ ସୁବିଧା ହେବା,
0: ସୁବିଧା ହେବା। ଏବେ ଯୋଉ ଅଂଶୁଘାତ ହଉଛି କଣ ପାଇଁ ଆଉ? ଅଂଶୁଘାତର ମୁଖ୍ୟ ହଉଛି ପରିବେଶ ବିଗିଡି ଗଲାଣି, ଆଉ ସନ୍ତୁଳନ ନାହିଁ।
1: ଯା ବି ହଉ, ବହୁତ ସତ ଲାଗିଲା ପଣ୍ଡା ଆଜ୍ଞା, ଆଜି ଆପଣ ଆମର କଥାବାର୍ତ୍ତା ମାଧ୍ୟମରେ ବହୁତ ଗୁଡ଼ିଏ କଥା କହିଲେ। ପରିବେଶକେ କେତା ପ୍ରାଣୀମାନଙ୍କର, ପଶୁପକ୍ଷୀମାନଙ୍କର ସମସ୍ତଙ୍କର ଅବଦାନ ଅଛେ, ଜଙ୍ଗଲି ପ୍ରାଣୀ ହଉ, ଘରେ ରହୁଥିବାର ପ୍ରାଣୀ ହଉ, ଆର୍ କେନ୍ତା କରି ତାଙ୍କେ ଫେରି ଆମେ ନୂଆ ସାରିକିରି ଫେରି କେନ୍ତା କରି ପରିବେଶକେ ଫେରେଇ ଆନ୍ମା ସେ ଆଘର ଜିନିଷ୍କେ, ସେ କଥା ଉପରେ ବି ଗୁରୁତ୍ୱ ଦେଇକିରି ବହୁତ କଥା କହିଲେ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର
2: ଜୁହାର
1: ଦାଦା, ଆଜ୍ଞାର କଥା ଖାଲି ଶୁଣୁଥିବ,
2: ହଁ ପରେ
1: ହଁ ଦେଖୁଥିବ, ଆଁ ଫାରି ଦେଇଥିବ,
2: ଝରନ୍ ଫିଟ୍ଲା ଭଳିଆ ଲମିଥିସି, ହଁ
1: ଆଜ୍ଞାର କଥା ହେଲେ ବଢ଼ିଆ ଲାଗ୍ସି, ଅନେକ କଥା ଜାଣି
2: ଜ୍ଞାନୀ ଲୋକ ବାବୁ
1: ଦାଦା, ଇ ଗୀତ ଶୁଣୁ ହ
2: ବଜ ବାବୁ ଶୁଣ,
1: ହଁ ହଁ ହଁ।

0: ବଢ଼ିଆଁ ଲାଗ୍ଲା ଗୀତଟା ଭାଏ
1: ଦାଦା,
0: ଯେ ଗଲା ଗଲା ବୋଲିକି ପଦେ କଥା କହିତା ହଉ ବାବୁ
1: କହ ଦାଦା।
0: ଦେଖ ଏବେ ଖରିପ ଋତୁଟା ଆସିଗଲାନ, ଏ ଭିତରେ ତ ଆମର ମୌସୁମୀ ବାୟୁ ଉତ୍ତରାବା ବାବୁ, ତ ଖରିପ ଋତୁ ଲାଗି ଆମର ଚାଷୀ ଭାଇମାନେ
1: ପ୍ରସ୍ତୁତି କରବାର
0: କଥା, ଜମି ବାଡ଼ିକେ ପ୍ରସ୍ତୁତ କରବାର କଥା, ଖତ କାର ବିହନ ପାଚଲ କେତେ କଥା ଅଛେ ଭାଇ, ବଛରଟାକର ଚାଷ
1: ବେଲେ ତମର କହିବା ହିସାବରେ ସବୁ ସଜବା ଜମା ବୁଝ,
0: ନିହାତି ନିହାତି
1: ଜଲ୍ଦି ସଜବା ଜମା ଦାଦା।
0: ହଏ ହଏ
1: ଦାଦା,
0: ଯୋଉ ରାୟ ଥିଲା ନ ଭାଇ,
1: ଜୁହାର ଦାଦା,
0: ଜୁହାର ଭାଇ, ଜୁହାର।

ଶେଷ ହେଲା କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ସୋନାଲିଙ୍କ କଣ୍ଠରେ ହିନ୍ଦୀ ଆଲବମ୍ ଗୀତ ରଚନା ମେହବୁବ।

ଶୁଣିଲେ ତୁଳସୀ ରାମାୟଣର 60ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ବ୍ରହ୍ମାନନ୍ଦଙ୍କ ରଚନା, କଣ୍ଠଦାନ କରିଛନ୍ତି ବେଗମ ପରବିନ ସୁଲତାନା।

ବେଗମ ପରବିନ ସୁଲତାନଙ୍କ କଣ୍ଠରେ ଶୁଣିଲେ ହିନ୍ଦୀ ଭକ୍ତି ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ, କଥାଚିତ୍ର ତୁମ୍ ବିନ୍। କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଫୈଜ ଅନୱାରଙ୍କ ରଚନା, ସଙ୍ଗୀତ ନିଖିଲ ବିନାୟକ।

ପରବର୍ତ୍ତୀ କଥାଚିତ୍ର ତହଲକା କଣ୍ଠଧନ କରିଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ମହମ୍ମଦ ଅଜିଜ। ଗୀତ ହସରତ ଜୟପୁରୀ, ସଙ୍ଗୀତ ଅନୁ ମଲ୍ଲିକ।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିଲେ ସନ୍ତୁର ବାଦନ, ପରିବେଷଣ କଲେ ପଣ୍ଡିତ ଉଲ୍ଲାସ ବାବୁ ଭଟ୍ଟ। ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।